ଆକାଶବାଣୀ ବାରିପଦା ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 18 ଦିନ ଇଂରାଜୀ 2026 ମସିହା ଜୁନ 8 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ମିଲନ ପାଣିଗ୍ରାହୀ ଗାଇଥିବା ଭକ୍ତିଗୀତଟି। ରଚନା କରିଛନ୍ତି ଅରବିନ୍ଦ ମୁଦୁଲି।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ତୃପ୍ତି ଦାସ, ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ମହମ୍ମଦ ଅଜିଜ, ମିଲନ ପାଣିଗ୍ରାହୀ, ବସନ୍ତ ପାତ୍ର ଏବଂ ତୃପ୍ତି ଦାସ। ଆକାଶବାଣୀ ବାରିପଦା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ଯେତେବେଳେ ଚିତ୍ତଶୁଦ୍ଧି କଥା ଭାବୁ ମନରେ ଆସେ, ଏହା କ'ଣ କରିବା ସହଜ, ଏହା କ'ଣ ସମ୍ଭବ। ପ୍ରକୃତରେ ବିଚାର କଲେ ଏହା ସହଜ ନୁହେଁ, କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଚିତ୍ତଶୁଦ୍ଧି ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଆମର ଆଚରଣ ଶୁଦ୍ଧି ଏବଂ ବ୍ୟବହାର ଶୁଦ୍ଧି। ଯଦି ଚାହିଁବା ତେବେ ଆମେ ଆଜିଠାରୁ ବା ଏବେଠାରୁ ସିନା ଏହା କରିପାରିବା, ଏଣିକି ଆଉ ଆମ ଚିତ୍ତ ଅଶୁଦ୍ଧ ହେଲା ଭଳି କିଛି ଘଟିବ ନାହିଁ। କିନ୍ତୁ ଆମ ଚିତ୍ତର ବର୍ତ୍ତମାନ ଅବସ୍ଥାଟିକୁ ମଧ୍ୟ ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ। ସେଠି କ'ଣ ସବୁ ମଇଳା ଜମା ହୋଇଛି ତାକୁ ଦେଖିବାକୁ ପଡ଼ିବ। ଆମେ ଏଣିକି ସିନା ଚିତ୍ତକୁ ଆଉ ଅଶୁଦ୍ଧ କରିବା ନାହିଁ, କିନ୍ତୁ ଥିବା ମଇଳା ତକ କୁଆଡ଼େ ଯିବ? କୌଣସି ରୋଗର ଚିକିତ୍ସା କରିବା ପାଇଁ ଆମେ ଯେତେବେଳେ ଜଣେ ହୋମିଓପାଥିକ ଚିକିତ୍ସକଙ୍କ ପାଖକୁ ଯାଉ, ସେ ଆଗ ପଚାରନ୍ତି କ'ଣ ସବୁ ଏଲୋପାଥିକ ଔଷଧ ଖାଇଛନ୍ତି। ପ୍ରଥମେ ସେ ଏଲୋପାଥିକ ଔଷଧର ପ୍ରଭାବକୁ କାଟିବା ପାଇଁ କିଛି ଔଷଧ ଦିଅନ୍ତି, ତା ସାଥିରେ ଅନ୍ୟ ଔଷଧ ଦିଅନ୍ତି। ଉଦ୍ଦେଶ୍ୟ ହେଲା ଏଲୋପାଥିକ ଔଷଧର ପ୍ରଭାବଟା କଟିଲେ ହୋମିଓପାଥିକ ଔଷଧ କାମ କରିବାକୁ ଆରମ୍ଭ କରେ। ଇଏ ହେଉଛି ଗୋଟିଏ ପଦ୍ଧତି। ଆମର ଚିତ୍ତଶୁଦ୍ଧି କ୍ଷେତ୍ରରେ ମଧ୍ୟ ଏହିଭଳି କଥା କାମ କରେ। ଆମେ ଲକ୍ଷ୍ୟ କଲେ ଜାଣିପାରିବା ଆମ ଭିତରେ ଅନେକ ଅଶୁଦ୍ଧ ଭାବନା ବିଚାର ଅଛନ୍ତି। ମନ କେତେବେଳେ ନା କେତେବେଳେ ସେମାନଙ୍କୁ ବାହାରୁ ଆଣିଛି, କେତେବେଳେ ନିଜେ ତିଆରି କରିଛି। ସେଗୁଡ଼ିକ ଜମା ହୋଇ ରହିଛନ୍ତି ଆମ ଭିତରେ। କେଉଁଠୁ କ'ଣ ଶୁଣିଛୁ, କେଉଁଠି କ'ଣ ଦେଖିଛୁ, କିଏ ଆମକୁ କ'ଣ କହିଛି, ଆମେ କାହାକୁ କ'ଣ

ହେଇଛୁ ସେସବୁ ଆମ ଭିତରେ ଆସି ଜମା ହୋଇଛନ୍ତି ସେଗୁଡ଼ିକୁ ପ୍ରଥମେ ବାହାର କରିବାକୁ ହେବ ଏଥିପାଇଁ ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ସେଗୁଡ଼ିକ ବାଜେ କଥା ଅକାରଣରେ ସେଗୁଡ଼ିକ ଜମା ହୋଇଛନ୍ତି ଆମ ଭିତରେ ଆମେ ଘରେ ବି ଦେଖୁ ଯେ କିଛିଦିନ ପରେ ଜଣାପଡ଼େ ଗୁଡ଼ାଏ ଜିନିଷ ଅକାରଣରେ ଘରେ ଜାଗା ମାଡ଼ି ବସିଛନ୍ତି କୌଣସି କାମରେ ସେଗୁଡ଼ିକ ଲାଗିବେ ମଧ୍ୟ ନାହିଁ କିଏ ଅଳିଆ ଗଦାକୁ ଯିବା କଥା ଖଟ ଉପରେ ବୈଠକ ଘରେ ପଡ଼ିଛନ୍ତି ସେଗୁଡ଼ିକୁ ଗୋଟେ ଗାଡ଼ି ଫିଙ୍ଗିଦେଲେ ଘରଟି ଫର୍ଚ୍ଚା ଏବଂ ସଫା ଲାଗେ ଆମ ଭିତରଟା ମଧ୍ୟ ସେହିଭଳି ଅଯଥା ଭାବନାଗୁଡ଼ିକୁ ଆମ ଭିତରୁ କାଢ଼ି ନଦେଲେ ସେମାନେ ଆମ ଚିତ୍ତକୁ ଜାବୁଡ଼ି ଧରି ପଡ଼ିଥାନ୍ତି ଆମର ଚିତ୍ତଶୁଦ୍ଧି କରିବାର ଚେଷ୍ଟାକୁ ମଧ୍ୟ ଏମାନେ ବାଧା ଦିଅନ୍ତି ତେଣୁ ଆମେ ଯଦି ଚିତ୍ତଶୁଦ୍ଧି ପାଇଁ ଚେଷ୍ଟା କରୁଛୁ ତେବେ ପ୍ରଥମ ଆବଶ୍ୟକତା ହେଉଛି ଆମ ଭିତରର ଅଶୁଦ୍ଧ ଭାବନାମାନଙ୍କୁ କାଢ଼ିଦେବା ଏଗୁଡ଼ିକ ବାହାରିଗଲେ ଶୁଦ୍ଧ ଭାବନାମାନେ ଆସି ଆମ ଚିତ୍ତକୁ ପ୍ରଫୁଲ୍ଲ ରଖିବେ ଭିତରଟି ସଫା ହୋଇଯାଇଥିବ ଚେତନାର ଆଲୋକ ତା ଉପରେ ପଡ଼ି ସୁନ୍ଦର ଦିଶିବ ଆକାଶରେ ମେଘ ଥିଲେ ସୂର୍ଯ୍ୟକିରଣ ତଳକୁ ଆସିପାରେ ନାହିଁ ମେଘ ସେ ପାଖରେ ସୂର୍ଯ୍ୟ ଥାଏ କିନ୍ତୁ ମେଘଖଣ୍ଡ ସବୁ ତାର କିରଣ ଆସିବାକୁ ଅଟକେଇଥାନ୍ତି କିନ୍ତୁ ମେଘଟା ହଟିଗଲେ କେତେ ସୁନ୍ଦର ଭାବରେ ସୂର୍ଯ୍ୟକିରଣର ରେଖାମାନ ତଳକୁ ଓହ୍ଲେଇ ଆସନ୍ତି ଆପଣ ବି ଦେଖିଥିବେ ଏ ଦୃଶ୍ୟ ବିପୁଳ ଆଲୋକ ଯେମିତି ଅପେକ୍ଷା କରିଥାଏ ମେଘ ହଟିଗଲେ ସେ ଅଜାଡ଼ି ହୋଇପଡ଼େ ଆମ ଉପରେ କେତେ ସୁନ୍ଦର ଏ ଦୃଶ୍ୟ ସେହିଭଳି ହେଉଛି ଆମର ଚେତନା ସେ ଆମ ଭିତରେ ହିଁ ଥାଏ କିନ୍ତୁ ଟିକେ ଉପର ସ୍ତରରେ ଥାଏ ଆମେ ଥାଉ ତଳେ ମଝିରେ ଥାଏ ମଇଳା ଚିତ୍ତ କେମିତି ପଡ଼ିବ ଆମ ଉପରେ ଚେତନାର ଆଲୋକ ବିପୁଳ ଚେତନା ଏ ବିଶ୍ୱର ସମସ୍ତ ଆଲୋକ ଆଉ ଆଶୀର୍ବାଦ ନେଇ ଅପେକ୍ଷା କରିଛି ଆମକୁ ଆଲୋକିତ କରିବା ପାଇଁ ବାଧକ ହେଉଛି ଆମର ଅଶୁଦ୍ଧ ଚିନ୍ତାମାନଙ୍କର ମେଘଖଣ୍ଡମାନ ତାକୁ ହଟେଇଦେଲେ ସେ ଆଲୋକପୁଞ୍ଜ ଆମ ଉପରେ ଝରି ପଡ଼ିବ ସେଥିପାଇଁ ଆମର ମୁନିଋଷିମାନେ ପ୍ରାର୍ଥନା କରୁଥିଲେ ମୋତେ ଅନ୍ଧାରରୁ ଆଲୋକ ଆଡ଼କୁ ନିଅ

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 60ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ବ୍ରହ୍ମା ସ୍ତୁତି କରି କହିଲେ, ତୁମର ମହିମାକୁ ଜାଣିବା ଶକ୍ତି କାହାର ଅଛି? ମୋତେ ସୃଷ୍ଟି ସର୍ଜନା କରିବାକୁ ଆଦେଶ କରନ୍ତୁ। ସୃଷ୍ଟି କରିବା ବିଷୟରେ ମୋର ଜ୍ଞାନ ନାହିଁ। ତୁମର ଅନୁଗ୍ରହ ହେଲେ ମୁଁ ସୃଷ୍ଟି କରିପାରିବି। ଭଗବାନ କହିଲେ, ସୃଷ୍ଟି କରିବାର ଗୁପ୍ତ କଥା ହେଉଛି ଭକ୍ତି ଯୋଗ। ମୋରି ଭିତରେ ରହିଛି ଆଦି ଆଉ ଅନ୍ତ। ସବୁଠାରେ ମୋରି ମାୟା ପ୍ରକାଶିତ ହୁଏ। ଆତ୍ମା ସବୁଠାରେ ସବୁବେଳେ ଅଛି। ତତ୍ତ୍ୱଜ୍ଞାନୀମାନେ ଏକଥା ଜାଣି ମାୟା ସଂସାରକୁ ଅନୁମାନ କରନ୍ତି। ତୁମର ଚିତ୍ତ କେବେ ମୋହଗ୍ରସ୍ତ ନ ହେଉ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 kg ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809।

0: ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ 800, ସିଆର୍ଧାନ 801, 802, 803, ସିଆର୍ଧାନ 408, 409, 410, 411, 412, ସିଆର୍ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବ୍ ଏକ, ପୂଜା, ପୂଜା ସବ୍ ଏକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳରୁ ଅତିପ୍ରବଳ ଗୁଳୁଗୁଳିର ସମ୍ଭାବନା ରହିଛି ଏବଂ ତା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

12:12ରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିବେ ଓଡ଼ିଶୀ କୀର୍ତ୍ତନ ମହିଳା ମହଲ ଦିନ 1:20ରେ ଭକ୍ତିଗୀତ ସନ୍ଧ୍ୟା 6:15ରେ ଶୁଣିବେ ସୁଗମ ସଙ୍ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ଆଜି ସନ୍ଧ୍ୟା 6:30ରେ ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ କୋଲଗୀତ ରାତି 7:30ରେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ରାତି 8:30ରେ ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ଗୀତ ଅତୀତ ଆଜି ରାତି 8:40ରେ ରାତି 10ରେ ଶୁଣିବେ ଦାସକାଠିଆ ଗୀତ ଏକକ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30ରେ

ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ତ ଜାଣିଲେ, ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ସୂଚନା ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝୀ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ତାଲିକା ଅନୁଯାୟୀ 551 ସହର ଏବଂ ବିଦେଶର

0: କରଣ ପାଇଁ କାଲି ମହୋତ୍ସବ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହେଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକ ମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ, ସିସାପ୍ରାଇଡ, ପ୍ରକ୍ଟାଲଲ, ଫେନାସେଟିନ, ଗାଟିଫ୍ଲକ୍ସାସିନ ଆଜି ବିଦେଶରେ ନିଷିଦ୍ଧ ହେଇଗଲାଣି। ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡ ବଥା, ବ୍ଲଡ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକୁଇନ୍ଲ ବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ, ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏ କଥା କହିହେବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋଷଧି କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବାବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400କୁ ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ

ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ ସମସ୍ତ ସୂଚନା ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ ଏପ୍ରିଲ 8 ତାରିଖରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ୱଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସତର୍କ କରାଇଛନ୍ତି ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ୱାଶିଂଟନ୍ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା 8ମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବାବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ ଅଗଷ୍ଟ 1-15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

0: ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ କୃଷକ ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବାବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗା ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014 ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃୟାରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗା ନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନସହଯୋଗ ନବସୃଜନ ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

0: ହେଲେ ସପ୍ତଶ୍ରୀ ଚଣ୍ଡୀ ଅନୁସାରେ ଚଣ୍ଡମୁଣ୍ଡଙ୍କୁ ବଧ କରିବା ପାଇଁ ଦେବୀଙ୍କର ଯେଉଁ ଉଗ୍ର ରୂପ ଧାରଣ କରିଥିଲେ, ଇଏ ହେଲେ ସେଇ ଉଗ୍ର ରୂପା ଦେବୀ ଚାମୁଣ୍ଡା। ମାଙ୍କର ସକାଳ 7:30 ସୁଦ୍ଧା ମାଙ୍କର ପହଡ଼ ଭଙ୍ଗାଯାଏ। ମାଙ୍କୁ ସ୍ନାନ 108 ପୂର୍ଣ୍ଣକୁମ୍ଭ ଜଳରେ ମାଙ୍କୁ ସ୍ନାନ କଲା ପରେ ସୁସଜ୍ଜିତ ବେଶ କରି ସାରିଲା ପରେ ମାଙ୍କ ଆରତୀ ହୁଏ ଏବଂ ଆରତୀ ସରିଲା ପରେ ସାଧାରଣ ଭକ୍ତଙ୍କର ଦର୍ଶନ ହୋଇଥାଏ। ପୁଣି ଅପରାହ୍ନ 12:30-12:30 ଭିତରେ ମାଙ୍କର ଅନ୍ନଭୋଗ ଲାଗେ, ଯେଉଁଟାକି ମାଙ୍କର ପ୍ରିୟ ଭୋଗ ହେଲା ଖେଚୁଡ଼ି ଆଉ ଡାଲମା। ମାଙ୍କର ଅନ୍ନଭୋଗ ଲାଗିସାରିଲା ପରେ ମନ୍ଦିର ବନ୍ଦ ରୁହେ। ପୁଣି ଅପରାହ୍ନ 3:00 ମନ୍ଦିର ପହଡ଼ ଖୋଲାଯାଏ ଏବଂ 8:00 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଭକ୍ତ କରିପାରିବେ। 8:00 ମାଙ୍କର ଫଳଭୋଗ ଲାଗି ହେଲା ପରେ ମନ୍ଦିର ବନ୍ଦ ହୁଏ। ଏଇଗୁଡ଼ା ଆପଣଙ୍କର ନୀତିଦିନ ଯୋଉଟା ପୂଜା ରହିଲା।
1: ପୂଜକ ଦିଲୀପ କୁମାର ପାଣିଗ୍ରାହୀ, ଆଜି ଆପଣ ମା କିଚକେଶ୍ୱରୀଙ୍କର ପୂଜା ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଶ୍ରୋତାବନ୍ଧୁ, ଆପଣମାନେ ଲକ୍ଷ୍ୟ କରୁଥିବେ ଖରାଦିନେ ଉପରଓଳି ସାଧାରଣ ଭାବରେ ଜୋରରେ ପବନ ବହିବା ସହିତ ବର୍ଷା ହୋଇଥାଏ, ଏହାକୁ କାଳବୈଶାଖୀ କୁହାଯାଏ।
1: ଏହି କାଳବୈଶାଖୀ ସମୟରେ ଜୋରରେ ପବନ ବହିବା ସହିତ ବାଲି ଧୂଳି ଉଡ଼ିଥାଏ। ଘରର ଆଜବେଷ୍ଟସ୍ ଓ ଟିଣ ମଧ୍ୟ ଉଡ଼ିଆସି ବହୁ କ୍ଷୟକ୍ଷତି ଘଟାଇଥାଏ। ଜୋର ପବନ ହେତୁ ଧୂଳି ଉଡ଼ିଆସି ଆଖିରେ ପଶିଯାଏ। ଏହି ସମୟରେ ଗଛ ଡାଳ ଭାଙ୍ଗିବା ସହିତ ବଡ଼ ବଡ଼ ପୁରୁଣା ଗଛ ଉପାଡ଼ି ହୋଇ ପଡ଼ିଯାଏ। ତେଣୁ ଏହି କାଳବୈଶାଖୀ ପ୍ରତି ସତର୍କ ରହିବା। ଏହି କାଳବୈଶାଖୀ ସମୟରେ ଗଛ ମୂଳରେ ଆଶ୍ରୟ ନେବା ନାହିଁ, ଘରୁ ପଦାକୁ ବାହାରିବା ନାହିଁ, ନିରାପଦ ଜାଗାରେ ଆଶ୍ରୟ ନେବା। ଆମ ଘର ବାହାରେ ପଡ଼ିଥିବା ଟିଣ, ଗରା, ଓଦାଳ ଇତ୍ୟାଦିକୁ ଘର ଭିତରେ ଯଥାସ୍ଥାନରେ ରଖିବା ସହିତ ଗୃହପାଳିତ ପ୍ରାଣୀମାନଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ଓ ଘରର ସମସ୍ତ କବାଟ ଝରକା ବନ୍ଦ କରିଦେବା। କାଳବୈଶାଖୀ ପ୍ରତି ଆମେ ସମସ୍ତେ ସତର୍କ ରହିବା ଏବଂ ନିଜକୁ ତଥା ଆମ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବା।

0: ହାଟ ବଜାର ସବୁଆଡେ ପାଚିଲା ଆମ୍ବ ଓ ପଣସ ମିଳୁଛି। ସମସ୍ତଙ୍କ ଘରେ ଆମ୍ବ ପଣସ।
1: ଏ ବର୍ଷ ଆମ୍ବ ଫଳ ଭଲ ଫଳିଛି ଏବଂ ଲୋକେ କମ୍ ମୂଲ୍ୟରେ ଆମ୍ବ କିଣି ଖୁସିରେ ଖାଇପାରୁଛନ୍ତି। ଏଇଠି ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ। କାରଣ ହେଲା, ଆମ୍ବ ପଣସ ସମୟରେ ମାଛି ସଂଖ୍ୟା ବଢିଯାଏ। ମାଛି ଦ୍ୱାରା ଆମକୁ ଅନେକ ରୋଗ ହୋଇଥାଏ। ପାଚିଲା ଆମ୍ବ ପଣସ ବାସ୍ନାରେ ମାଛି ଘରକୁ ଆସିଥାନ୍ତି। ତେଣୁ ଆମେ ସବୁବେଳେ ଘରଦ୍ୱାର ପରିଷ୍କାର ରଖିବା, ଆମ୍ବ ପଣସ ତଥା ଖାଦ୍ୟକୁ ଘୋଡେଇକି ରଖିବା ତଥା ଗରମ ଗରମ ଖାଦ୍ୟ ଖାଇବା, ଯାହାଫଳରେ କି ଆମେ ମାଛି ଦାଉରୁ ରକ୍ଷା ପାଇପାରିବା। ଏହି ଆମ୍ବ ପଣସ ସମୟକୁ ନେଇ ଅନେକ କଥା ରହିଛି। ସେହି କଥାଗୁଡ଼ିକୁ ସଜେଇକି ନେଇ ଆସୁଛନ୍ତି ଘଟଣା ପ୍ରବାହ କ୍ରମରେ କଲ୍ୟାଣ କୁମାର ସିହ୍ନା।
2: ଆଜିର ଘଟଣା ପ୍ରବାହରେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ବାରିପଦା ପୌରାଞ୍ଚଳରେ 25 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ଏବଂ ପଶ୍ଚିମବଙ୍ଗ ସୈନିକ ବୋର୍ଡ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ଏବଂ ଶିମିଳିପାଳରେ ବାଘୁଣୀ ଜିନତ ଜନ୍ମ ଦେଲା 4 ଶାବକ। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି,
3: ଆମେ ଜାଣିଥିବା ବର୍ତ୍ତମାନ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଏବଂ ସିଓଙ୍କ ଅଫିସଙ୍କ ଯେଉଁ ଇନ୍ଷ୍ଟ୍ରକ୍ସନ ଆସିଥିଲା ତାକୁ ନେଇକି ଓଡ଼ିଶାରେ ବର୍ତ୍ତମାନ ଆମର ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର ପାଖାପାଖି 2372 ପୋଲିଂ ଷ୍ଟେସନ ଅଛି ଜିଲ୍ଲାରେ ଏବଂ ସେ ପୋଲିଂ ଷ୍ଟେସନ ରେସନାଲାଇଜେସନ କରିବାର ଇନ୍ଷ୍ଟ୍ରକ୍ସନ ଆମ ପାଖରେ ଆସିଛି। ବର୍ତ୍ତମାନ ଆମେ 30 ମଇ 2026 ଆରମ୍ଭ କରିବୁ ହାଉସ ଟୁ ହାଉସ ଭିଜିଟ, ଆଉ ସେଇଟା ବିଏଲ୍ଓ ମାନେ ଆମର ଯେଉଁ ବୁଥ୍ ଲେବଲ୍ ଅଫିସର ମାନେ ଅଛନ୍ତି ସେମାନେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ହାଉସ ଭିଜିଟ୍ କରିବେ, ଆଉ ସବୁ ହାଉସରେ ଯେଉଁମାନେ ଭୋଟର୍ସ ମାନେ ଥିବେ ଯେଉଁମାନଙ୍କର ନାଁ ଇଲେକ୍ଟୋରାଲ ରୋଲ୍ରେ ଅଛି ସେମାନଙ୍କୁ 2 ଇନୋମିନେସନ ଫର୍ମ ଦିଆଯିବ। ଆଉ ସେ ଇନୋମିନେସନ ଫର୍ମରେ ଯେମିତି ଆମେ ଡିସ୍କସନ କରିଥିଲେ, ଯେହେତୁ ଏଇଟା ଏସ୍ଆଇ ପ୍ରୋସେସ ଚାଲିଛି, ଏସ୍ଆଇଟା କ'ଣ ପାଇଁ ଚାଲିଛି ଆମେ ଗତ ପ୍ରେସ୍ କନ୍ଫରେନ୍ସରେ ଡିସ୍କସନ କରିଥିଲେ, ଯେହେତୁ ରାପିଡ୍ ଅର୍ଗାନାଇଜେସନ ହେଉଛି, ଆଉଟଡେଟେଡ୍ ରେକର୍ଡସ୍ ଅଛି, ମାଇଗ୍ରେସନ ବହୁତ ବେଶୀ ହେଲାଣି, ଆହୁରି ଆମ ଉପରେ ବହୁତ ଡେଥ୍ କେସେସ୍ ବି ଆସୁଛି, ତ ବହୁତ ସମୟରେ ଆମକୁ ଇଲେକ୍ଟ୍ରାଲ ରୋଲ୍କୁ ଆମେ ସାନିଟାଇଜ୍ କରିବାକୁ ପଡ଼ିଥାଏ। ଆଉ ଏଥିରେ ଏନ୍ସୋର କରିବାକୁ ଅଛି କୌଣସି ବି ଏଲିଜିବଲ ଭୋଟର ଯେମିତି ବାଦ ହେବ ନାହିଁ, ଆଉ କୌଣସି ବି ଇନ୍ଏଲିଜିବଲ ଭୋଟର ଯେମିତି ରହିବ ନାହିଁ। ଯେମିତି ଅର୍ଗାନାଇଜେସନ ହେଲେ ଆମେ ଦେଖୁଛୁ ବହୁତ ସମୟରେ କ୍ୱେଶ୍ଚିନ୍ ଆସେ, ବାହାରୁ ବି ଆସୁଛନ୍ତି ଲୋକମାନେ ୱିଦାଉଟ୍ ଭ୍ୟାଲିଡ୍ ଡକ୍ୟୁମେଣ୍ଟ ରହୁଛନ୍ତି, ତ ଏହି ପ୍ରୋସେସ ମାଧ୍ୟମରେ ଆମେ ଇଣ୍ଡିଆନ ସିଟିଜେନ ମାନଙ୍କୁ ଇଲେକ୍ଟ୍ରାଲ ରୋଲ୍ସ ରଖିବାର ଅଛି, ଆଉ ତା ପାଇଁ ବିଭିନ୍ନ ପ୍ରକାର ଗାଇଡ୍ଲାଇନ୍ ବିଭିନ୍ନ ପ୍ରକାର ପ୍ରୋସେସ ଆମକୁ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଦେଇଛନ୍ତି। ତ ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ଆମେ 30 ପ୍ରତ୍ୟେକ ଘରେ ଘରେ ବୁଲିବୁ, ଆଉ ଯେଉଁମାନଙ୍କର ମାନେ ଇଲେକ୍ଟ୍ରାଲ ରୋଲ୍ରେ ନାଁ ଅଛି ସେମାନଙ୍କୁ 2 ଫର୍ମ ଦିଆଯିବ, ଇନୋଭେସନ ଫର୍ମ। ସେମାନେ ସେଠି ତାଙ୍କ ଡିଟେଲ ଭରିବେ, ତାଙ୍କର ଯେହେତୁ ଇନୋଭେସନ ଫର୍ମରେ କିଛି ପ୍ରିପ୍ରିଣ୍ଟେଡ୍ ରହିବ, ତାଙ୍କ ନାଁ କ'ଣ, ତାଙ୍କର ବୁଥ୍ର ନାଁ କ'ଣ, ତାଙ୍କ ପାର୍ଟ ନମ୍ବର କ'ଣ ଅଛି, ତାଙ୍କର କାର୍ଡ ନାଁ କ'ଣ, ତାଙ୍କ ଫଟୋ ଆଉ କ୍ୟୁଆର୍ କୋଡ୍ ରହିବ। ଆଉ ବର୍ତ୍ତମାନର ଫଟୋ ସେଇଟା ବର୍ତ୍ତମାନ ସେ ଆମର ବିଏଲ୍ ତାଙ୍କୁ ଉଠେଇବେ, ସେଠି ଅପଲୋଡ୍ କରିବେ। ତା ସହିତ ତାଙ୍କ 2002 ତାଙ୍କ ବିବରଣୀ କ'ଣ ଥିଲା, ଯେମିତି ବର୍ତ୍ତମାନ ଏସ୍ଆଇଆର୍ ଆରମ୍ଭ ହେଇଛି 2026, ସେମିତି ଗୋଟେ ଏସ୍ଆଇଆର୍ ଚାଲିଥିଲା 2002 ବି। ସେ ସମୟରେ ବି ପୁରା ଦେଖାଯାଇଥିଲା କେଉଁ କେଉଁ ଭୋଟର ମାନେ ଏଠି ମୂଳ ନିବାସୀ ଅଛନ୍ତି, ସେମାନେ ରହୁଛନ୍ତି। ଯଦି କୌଣସି ଲୋକ 2002 ବି ଅଛି ଆଉ 2026 ବି ତାଙ୍କ ଇଲେକ୍ଟ୍ରାଲ ରୋଲ୍ ଅଛି, ସେମାନେ କାଟେଗୋରୀ ଏ ରେ ଆସିଲେ ସେମାନଙ୍କୁ କୌଣସି ପ୍ରକାର ଡକ୍ୟୁମେଣ୍ଟ ଦେବାକୁ ପଡିବ ନାହିଁ, ବିକଜ ସେ 2002 ଅଲରେଡି ତାଙ୍କ ଯେହେତୁ ଭୋଟର ତାଲିକାର ନାଁ ଥିଲା, ତ ସେମାନଙ୍କୁ ମାନେ ମୂଳ ନିବାସୀ ହିସାବରେ ଟ୍ରିଟ୍ କରାଯିବ, ଆଉ ସେମାନଙ୍କ ଡକ୍ୟୁମେଣ୍ଟ କିଛି ଦରକାର ପଡିବ ନାହିଁ। ଆଉ ଯେଉଁମାନେ 2026 ଅଛନ୍ତି କିନ୍ତୁ 2002 ନାହାନ୍ତି, ଯେମିତି ଯେଉଁ ପିଲାର ବୟସ 2002 18 ହେଇନଥିଲା କିନ୍ତୁ ଆଜି ଡେଟ୍ରେ 18 ହେଇଗଲା, ତାର ଭୋଟର ତାଲିକା ଆସିଯାଇଛି, ସେ ଲୋକମାନଙ୍କ ଯଦି ପିତାମାତା କିମ୍ବା ତାଙ୍କ ରିଲେଟିଭ ଯଦି 2002 ଥିବେ ସେମାନଙ୍କୁ ବି କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି, ବିକଜ ତାଙ୍କ ପିତାମାତା 2002 ଥିଲେ। ଆଉ ସେ ପିଲାମାନେ ଏବେ ବଡ଼ ହେଇଯାଇଛନ୍ତି, ସେମାନେ ବର୍ତ୍ତମାନ ତାଙ୍କର ଭୋଟର ତାଲିକାର ନାଁ ଅଛି, ସେମାନଙ୍କୁ ଡକ୍ୟୁମେଣ୍ଟ ଦେବାକୁ ପଡିବନି। ଡକ୍ୟୁମେଣ୍ଟ ଦେବାକୁ କେଉଁମାନଙ୍କୁ ପଡିବ, ଯେଉଁମାନେ ଆଜି ଡେଟ୍ରେ ଅଛନ୍ତି କିନ୍ତୁ 2002 ସେମାନେ ନଥିଲେ କିମ୍ବା ତାଙ୍କର ପିତାମାତା ତାଙ୍କ ରିଲେଟିଭ କିଏ ନଥିଲେ, ତ ସେମାନଙ୍କୁ ଡକ୍ୟୁମେଣ୍ଟ ଦେବାକୁ ପଡିବ। ପ୍ଲସ୍ ଯେଉଁମାନେ ନୂଆ ନୂଆ ଆପଣଙ୍କ ଇଲେକ୍ଟର ଆସିବେ ସେଟା ତ ଆଡିସନ୍ ଆସିବ, ସେଥିରେ ମାନେ ଆମର ଏସ୍ଆଇଆର୍ ଆକ୍ଟିଭିଟିଜରେ ଆସିବ ନାହିଁ, ସେ ଆକ୍ଟିଭିଟିଜରେ ଆମେ ଇନକ୍ଲୁଡ୍ କରିବା, କିନ୍ତୁ ତାଙ୍କ ପାଇଁ ଡକ୍ୟୁମେଣ୍ଟ ଅଲଗା ରହିବ। ତ ବିଶେଷ କରିକି ଯେଉଁମାନଙ୍କର ଡକ୍ୟୁମେଣ୍ଟ କାହାର ଦରକାର, ବହୁତ ସମୟରେ କ୍ୱେଶ୍ଚିନ୍ ଆସୁଛି କିଛି ଲୋକମାନେ ଡକ୍ୟୁମେଣ୍ଟ ଦେଇପାରିବେନି, ଯେଉଁମାନେ 2002 ଅଲରେଡି ଅଛନ୍ତି ଆଉ ତାଙ୍କେ ଆଜି ବି ଅଛନ୍ତି, ତ ସେମାନଙ୍କୁ ଡକ୍ୟୁମେଣ୍ଟ ଦରକାର ନାହିଁ, ତାଙ୍କୁ ଖାଲି ତାଙ୍କ ସିଗ୍ନେଚର ଦରକାର ପଡିବ, ଆଉ ତାଙ୍କର ଫର୍ମରେ 2002 ଡିଟେଲ ଆମେ ଭରିବୁ, ସିଏ ଥିବେ କିମ୍ବା ତାଙ୍କ ବାପା ପିତାମାତା ଥିବେ। ଯଦି ଆଜି ଡେଟ୍ରେ ଯେଉଁମାନେ ଭୋଟର ମାନେ ଆଜି ଅଛନ୍ତି 2002 ସେମାନେ ନାହାନ୍ତି କିନ୍ତୁ 2002 ତାଙ୍କ ରିଲେଟିଭ ଅଛନ୍ତି, ପିତାମାତା ରିଲେଟିଭ ଡିଟେଲ ଲେଖାହେଇଛି କେଉଁ ରିଲେଟିଭ ଆକୁ ନିଆଯିବ, ସେମାନଙ୍କୁ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ। ଡକ୍ୟୁମେଣ୍ଟ ସେମାନଙ୍କ ଦରକାର ଆଜି ଡେଟ୍ରେ ଭୋଟର ଅଛନ୍ତି କିନ୍ତୁ 2002 ନଥିଲେ କିମ୍ବା 2002 ତାଙ୍କ ରିଲେଟିଭ ବି ନଥିଲେ, ସେମାନଙ୍କ ଡିଟେଲ ଡକ୍ୟୁମେଣ୍ଟ ଯେଉଁ 12 ଡକ୍ୟୁମେଣ୍ଟ ଦିଆହେଇଛି ସେଟା ଦେବାକୁ ପଡିବ, ଆଉ ଆଧାର କାର୍ଡକୁ ଏଥିରେ ସିଟିଜେନସିପ୍ର ତାକୁ ନିଆଯିବ ନାହିଁ, ଆଧାର କାର୍ଡ।

0: ତାଙ୍କୁ ଜଷ୍ଟ ଖାଲି ଆଇଡେଣ୍ଟି ପ୍ରୁଫ୍ ହିସାବରେ ନିଆଯିବ। ତ ତାଙ୍କୁ ଅଲଗା ଅଲଗା ଡକୁମେଣ୍ଟ ଅଛି, ବହୁତ ସାରା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଯୋଉଟା ଇସ୍ୟୁ ଡକୁମେଣ୍ଟ ହୁଏ କିମ୍ବା ଗଭର୍ଣ୍ଣମେଣ୍ଟ ଅଫ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ଯୋଉଟା ଇସ୍ୟୁ ଡକୁମେଣ୍ଟ ହୁଏ, ରାସନ କାର୍ଡ ବିଭିନ୍ନ ପ୍ରକାର ଡକୁମେଣ୍ଟ ଅଛି, ଡକୁମେଣ୍ଟ ସବୁ ସବମିଟ୍ କରିବାକୁ ପଡ଼ିବ। ଆମର ମୟୂରଭଞ୍ଜ ଜିଲ୍ଲା ଦେଖନ୍ତୁ 94 ଉର୍ଦ୍ଧ୍ୱ ଲୋକଙ୍କ ମ୍ୟାପିଂ ଆମେ କରିଦେଇଛୁ, ସେମାନେ ଅଛନ୍ତି କିମ୍ବା ତାଙ୍କ ରିଲେଟିଭ୍ ମାନେ ଅଛନ୍ତି। ଆମର ବିଲମାନଙ୍କର ବେଶୀ ହେଡେକ୍ ନାହିଁ, ସେମାନେ ଖାଲି ଯିବେ ଡକୁମେଣ୍ଟ ଯୋଉମାନଙ୍କର ନାହିଁ, ଯୋଉମାନଙ୍କର ମ୍ୟାପିଂ ହେଇପାରୁନାହାନ୍ତି ଆଉ ଯୋଉମାନଙ୍କର ଡିଟେଲ୍ ମିଳିଲାନି, ସେମାନଙ୍କ ଡକୁମେଣ୍ଟ ଆମେ ପ୍ରୟାସ କରିବୁ। ଆମେ ପାଖାପାଖି 90% ରୁ 95% ତ ଉର୍ଦ୍ଧ୍ୱ ଆମର ମ୍ୟାପିଂ ହେଇଯାଇଛି। 70% ଉପରେ ଆମ କାଟେଗୋରିରେ ଆମର ଅଛନ୍ତି, ମାନେ ସେମାନେ ଆଜି ଥିଲେ ଆଉ ପୂର୍ବରୁ ବି ରହିଲେ। ଡିଟେଲ୍ ଆମେ ଆଉଥରେ ଡିଟେଲ୍ ଆପଣଙ୍କୁ ଦେଇଦେବୁ, କିନ୍ତୁ କିଛି କିଛି ଜାଗାରେ କ୍ୱେଶ୍ଚିନ୍ ଆସୁଛି ଆମର, ଯେମିତି ଜାମଦା ରହିଛି କିମ୍ବା ବାରିପଦା ମ୍ୟୁନିସିପାଲିଟିରେ, ଆଉ ଏଥିରେ ଆଉ ଗୋଟେ ପାୱାର ଦିଆଯାଇଛି ଇଆର, ଯଦି ଡକୁମେଣ୍ଟ ଥିବ କିନ୍ତୁ ଡାଉଟ୍ ଲାଗିଲା ସେ ସମୟରେ ଇଆର ଡିସିସନ୍ ପୁରା ପାରାମାଉଣ୍ଟ, ଇଆର ଯୋଉଟା ଡିସାଇଡ୍ କରିବ ସେଟା ଫାଇନାଲ ହେବ। ଯଦି ଡକୁମେଣ୍ଟ ନାହିଁ ତା ମାନେ ନାହିଁ କି ଆପଣମାନେ ସେ ଭୋଟର ହେଇପାରିବେନି, ସେଟା ବି ହେଇପାରିବ, କିନ୍ତୁ ସେଟା ଇଆର ସାଟିସ୍ଫାକ୍ସନ ଉପରେ ଡିପେଣ୍ଡ କରିବ। ଯୋଉ ଆମର ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ମାନେ ଅଛନ୍ତି, 9 ଆସେମ୍ବଲି କନ୍ଷ୍ଟିଚୁଏନ୍ସି ଅଛି, ପ୍ରତ୍ୟେକ ଆସେମ୍ବଲି କନ୍ଷ୍ଟିଚୁଏନ୍ସିରେ ଜଣେ ଜଣେ ଦିଆଯାଇଛି। ଆଗରୁ କ'ଣ ଥିଲା, ଜଣେ ଅଫିସର 2 ଆସେମ୍ବଲି କନ୍ଷ୍ଟିଚୁଏନ୍ସିର ବି ଇଆର ରହୁଥିଲେ, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଆସେମ୍ବଲି କନ୍ଷ୍ଟିଚୁଏନ୍ସି ପାଇଁ ଜଣେ ହିଁ ଇଆର ଅଛନ୍ତି, ଆଉ ତାଙ୍କ ସହିତ ସପୋର୍ଟ ପାଇଁ ତାଙ୍କର ଇଆର ବି ଅଛନ୍ତି ଆଉ ବିଲ୍ ମାନେ ରହିବେ, ସୁପରଭାଇଜର ମାନେ ବି ରହିବେ। ତ ଆସନ୍ତା ମାସ ଧରି ମାନେ 30 ମେ'ରୁ ଆରମ୍ଭ କରିକି 28 ଜୁନ୍ ପର୍ଯ୍ୟନ୍ତ ଆମେ ଘର ଘର ଭିଜିଟ୍ କରିବୁ ଆଉ ଭେରିଫିକେସନ କରାଯିବ। ପ୍ରତ୍ୟେକ ବିଲ୍ ଗୋଟେ ଘରକୁ ମିନିମମ 3 ଥର ଭିଜିଟ୍ କରିବୁ, ପ୍ରତ୍ୟେକ ଥର ଭିଜିଟ୍ କରି ସେ ଫର୍ମ ଦେବ, ସେକେଣ୍ଡ ଥର ଭିଜିଟ୍ କରି ତାକୁ ଯଦି ହେଲ୍ପ ଦରକାର ସପୋର୍ଟ ବି କରେଇବେ, ଆଉ ଥାର୍ଡ ଏଥିପାଇଁ ଭିଜିଟ୍ କରାଯାଉଛି, କିଛି ଲୋକମାନେ ଯଦି ରେସ୍ପଣ୍ଡ ନ କଲେ ତାକୁ ସଫିସିଏଣ୍ଟ ସମୟ ବି ଦିଆଯିବ। ବହୁତ ସମୟ ଦେଖିଥିବେ ଆମେ କିଛି ଲୋକ ମାଇଗ୍ରେସନରେ ବାହାରେ ପଳାନ୍ତି, ତାଙ୍କ ଫର୍ମକୁ ଆମକୁ ଆସେ ନାହିଁ, ତାଙ୍କ ରିଲେଟିଭ୍ ଖୋଜିବାକୁ ପଡ଼ିବ କିମ୍ବା ତାଙ୍କ ପଳାସ ପଡ଼ୋଶୀ କିଏ ଅଛନ୍ତି ସେଟା ବି ଆମ ସାଟିସ୍ଫାକ୍ସନ ନେବାକୁ ପଡ଼ିବ। କିନ୍ତୁ ଏଥିରେ ଗୋଟେ ଜିନିଷ ଅଛି, ଯଦି ସେ ମାଇଗ୍ରେସନରେ ପଳେଇଛି କି ତାର ଭୋଟର ଲିଷ୍ଟ 2002 ବି 26 ବି ଅଛି, ତ କିଛି ଅସୁବିଧା ନାହିଁ, ତାଙ୍କ ରିଲେଟିଭ୍ ଆଣିବି ସେଠି ସିଗ୍ନେଚର କରିକି ଆମେ ସେଟା ଆଣିପାରିବ।
1: ବାରିପଦା ପୌରାଞ୍ଚଳରେ 25 କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରି କହିଛନ୍ତି,
2: ଦେଖନ୍ତୁ ବାରିପଦା ସହରରେ ଗୋଟେ ବଡ଼ ସମସ୍ୟା ପାଣି, ସବୁବେଳେ ବର୍ଷା ଟିକେ ହେଲେ ବି ୱାଟର ଲଗିଂ ହେଇକି ପାଣି ପହଞ୍ଚୁଥିଲା, ତେଣୁ ଆମେ ମାଷ୍ଟର ପ୍ଲାନ୍ ଆର ଗୋଟେ ବନାହେଇଛି ଡିପିଆର ସହିତ, ତାକୁ ମ୍ୟାଚିଂ କରିକି ଯେହେତୁ ବର୍ଷା ଆଗାମୀ ଦିନରେ ଆସୁଛି, ସେଥିପାଇଁ ଆମେ ବଡ଼ ବଡ଼ ଡ୍ରେନ୍ ଯେଉଁଠି 5 କୋଟି, 3 କୋଟି, 2 କୋଟି ଏଭଳି ବଡ଼ ବଡ଼ ଡ୍ରେନ୍ ଯେଉଁଠି ଥିଲା, ଧରାଯାଏ ମଧୁବନରେ ଗୋଟେ ବଡ଼ ଡ୍ରେନ୍, ଆମର ବାରୁଣୀ ପାଖରେ ଗୋଟେ ବଡ଼ ଡ୍ରେନ୍, ଆଉ ଝିଞ୍ଜିରି ବନ୍ଧ ପାଖରେ ଡ୍ରେନ୍, ଏଇସବୁ ଯେଉଁ ଡ୍ରେନ୍ ଥିଲା ଟୋଟାଲି ପ୍ରକଳ୍ପ ଡ୍ରେନ୍ ଗୁଡ଼ାକୁ ଆଜି ଆମେ ଶିଳାନ୍ୟାସ କଲୁ ଏବଂ ତାକୁ ଖୁବ୍ ଜଲ୍ଦି କାମ ଆରମ୍ଭ ହେବ। ବର୍ଷା ଆଗରୁ ଆପାତତଃ ଯୋଉ ଘରକୁ ପାଣି ପହଞ୍ଚୁଛି ସେ ପାଣି ନିଷ୍କାସନ କରିବାର ବ୍ୟବସ୍ଥା ଆମେ କରୁଛୁ, ଏବଂ ଏ ଡ୍ରେନ୍ ପୁଣି ମାଷ୍ଟର ପ୍ଲାନ୍ ସହିତ କେମିତି ଯାଇକି ଯୋଉଠି ମାଷ୍ଟର ପ୍ଲାନ୍ ବନ ସେ ଡ୍ରେନ୍ ସହିତ ମିଶିବ, ତାର ପାଇଁ ମଧ୍ୟ ଏ ଯୋଜନାକୁ କରାହେଇଛି। ତେଣୁ ଆଗାମୀ ଦିନରେ ବାରିପଦା ସହରର ପୁରା ଡ୍ରଇଂ ବନାହେଇଛି, ମାଷ୍ଟର ପ୍ଲାନ୍ ସହିତ ଆକୁ ଇନକ୍ଲୁଡ୍ କରାଯିବ, ଏବଂ ଯୋଉ ପ୍ରକଳ୍ପ ଆଜି ହେଲା, ଏ ପ୍ରକଳ୍ପ ପାଖାପାଖି 7 ପ୍ରକଳ୍ପ ଆଜି ଶିଳାନ୍ୟାସ କରାଗଲା, ସେଥିମଧ୍ୟରୁ ଗୋମାତାଙ୍କର ରକ୍ଷା ପାଇଁ ଏଠି ଗୋଶାଳାର ଆବଶ୍ୟକତା ଥିଲା, ସେଥିପାଇଁ ଗୋଟେ 6,87,00,000 ଟଙ୍କାର ଗୋଟେ ଗୋଶାଳା ମଧ୍ୟ ଆଜି ଶିଳାନ୍ୟାସ କଲୁ, ଯାହାକି ନୂତନ କୌଶଳରେ ଗୋଶାଳା ତିଆରି ହେଉଛି, ଏବଂ ଏଠି ମଧ୍ୟ ଆୟୁର୍ବେଦିକ କଲେଜ ଏବଂ ହୋମିଓପାଥି କଲେଜ ଯୋଉ 2 କଲେଜ ବାରିପଦାରେ ଚାଲୁଥିଲା, ଏ 2 ବନ୍ଦ ହେଇଯାଇଛି, କିନ୍ତୁ ମୁଁ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ କଥା ହେଇଛି, ଏବଂ ଏବେ ମନ୍ତ୍ରୀଙ୍କ ସାଙ୍ଗରେ ଆଉ ତାଙ୍କର ଆୟୁଷ ଡାଇରେକ୍ଟରଙ୍କ ସାଙ୍ଗରେ କଥା ହେଇ ଆମେ ଏଇ ଯୋଉ ଆୟୁର୍ବେଦିକ କଲେଜ ଥିଲା କଲେଜରେ ହସ୍ପିଟାଲକୁ ଆଗେ ଚଳେଇବା ପାଇଁ ଆମେ ବିଧିବଦ୍ଧ ଭାବରେ କାର୍ଯ୍ୟ କରୁଛୁ, ଏବଂ ହୋମିଓପାଥି କଲେଜକୁ ମଧ୍ୟ ତାର ଯୋଉ କଲେଜଟା ଥିଲା ତାକୁ ବି ମଧ୍ୟ ଆଗେ ହସ୍ପିଟାଲ ଚଳେଇବା ପାଇଁ ଆମେ ପ୍ଲାନିଂ କରୁଛୁ। ମନ୍ତ୍ରୀ ମହାଶୟ ସେଟା ରାଜି ହେଇଛନ୍ତି ଏବଂ ଖୁବ୍ ଜଲ୍ଦି ସେ ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରୀ ସ୍ତରରେ ଯୋଉ ବିଧି ବ୍ୟବସ୍ଥା ଅଛି ତାକୁ ସେ କରୁଛନ୍ତି। ତେଣୁ ଆଜି ମଧ୍ୟ ଏଠି ଆୟୁର୍ବେଦିକ କଲେଜକୁ ଯିବା ପାଇଁ ଯୋଉ ରାସ୍ତାର ଆବଶ୍ୟକତା ଥିଲା ଆମର କଲେଜର ଷ୍ଟାଫ ମାନେ ମତେ ବାରମ୍ବାର କହୁଥିଲେ, ତାର ପାଇଁ ମଧ୍ୟ ଆଜି ଆମେ ଡ୍ରେନ୍ ଏବଂ ରୋଡ୍ ପାଇଁ 20 ଦେଇଛୁ, ଆଜି ତାର ମଧ୍ୟ ଶିଳାନ୍ୟାସ ହେଲା, ଖୁବ୍ ଜଲ୍ଦି ଏ କାର୍ଯ୍ୟକ୍ରମ ଆରମ୍ଭ ହେବ। ମୁଁ ଆଶା ବିଶ୍ୱାସ ଅଛି ଖୁବ୍ ଜଲ୍ଦି ହସ୍ପିଟାଲ ମଧ୍ୟ ଆୟୁର୍ବେଦିକ କଲେଜରେ ଚାଲିବ, ଏବଂ ହୋମିଓପାଥି କଲେଜ ଯାହା ଆମର ପୂର୍ବ ଗୌରବ ଥିଲା ଆକୁ ବନ୍ଦ କରିଦେଇଛନ୍ତି, ତେଣୁ ଆକୁ ଆମେ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ଆରମ୍ଭ କରିଛୁ।
1: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ଏବଂ ପଶ୍ଚିମବଙ୍ଗ ସୈନିକ ବୋର୍ଡ ମାଧ୍ୟମରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
3: ଦେଖନ୍ତୁ ଆମେ ଆକ୍ଚୁଆଲି ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ ଏମ୍ଓୟୁ ଆମର 2 ତଳେ ହେଲା, ସେ ଏମ୍ଓୟୁର ଉଦ୍ଦେଶ୍ୟ ହେଉଛି ଆମର ଯୋଉମାନେ ସୈନିକ ମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ପାଠ ପଢିବା ପାଇଁ ସୁଯୋଗ ଦିଆହବ, ଏବଂ ସେହି ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ

0: ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ ହେବି। ସେଥିପାଇଁ ଆମେ ତିନିଟା ବେନିଫିଟ ପାଇଲୁ। ଗୋଟେ ହଉଛି ସେମାନଙ୍କର ଯୋଉ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ଆର୍ ପଙ୍କଚୁଆଲ। ନମ୍ବର ଟୁ, ତା ଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ କରିବ। ଥାର୍ଡ ହଉଛି ଆମେ ଆକ୍ଚୁଆଲି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ, ସୋ ଦିସ୍ ଇଜ୍ ଆମର ଗୋଟେ ଆଚିଭମେଣ୍ଟ। ଏଇଟା ହଉଛି ଆମ ଓଡ଼ିଶାରେ ଆମେ ଫାର୍ଷ୍ଟ, ଅଲଗା ଷ୍ଟେଟରେ ହେଇଛି ଆମେ ଏଇଟା ଓଡ଼ିଶାରେ ଫାର୍ଷ୍ଟ।
1: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। ତିନି ସପ୍ତାହ ପୂର୍ବରୁ ବାଘୁଣୀ ଜିନତ ଚାରୋଟି ଶାବକକୁ ଜନ୍ମ ଦେଇଛି। ଏ ସଂକ୍ରାନ୍ତରେ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗଗିନେନି କହିଛନ୍ତି,
2: ଟାଇଗ୍ରସ ଜିନ୍ସଟା ମନିଟରିଂ କରୁ, ତାର କଲର ଅଛି, ରେଗୁଲାର GPS ବି ମାଧ୍ୟମରେ କରୁ। ଆପଣ ଜାଣିଥିବେ ଆମେ ଜିନତ ଗତ ବର୍ଷ 25ରେ ଆମର ଏନକ୍ଲୋଜରରୁ ଆମେ ଛାଡ଼ିଦେଲୁ ଦ୍ୱିତୀୟ ଥର। ତାପରେ ଯେଉଁ ଟେରିଟୋରିରେ ସେ ବସିଛି ତାର ଆମର ମନିଟରିଂ ହୁଏ, ଆମେ ରେଗୁଲାର VHF ମାଧ୍ୟମରେ କରୁ। ତାପରେ ବି କ୍ୟାମେରାଟା ବିଭିନ୍ନ ଜାଗାରେ ରଖୁଛୁ ତାଙ୍କର ମୁଭମେଣ୍ଟ ଏରିଆରେ ଦେଖିବ, କାହିଁକି ବାଘଟା ଏମିତି ସାଧାରଣରେ ଦିଶିବନି, ସେ ଗଛ ଗଛ ଉପରେ ଲୁଚିକି ଯିଏ ଯାଆନ୍ତି। ସେ ଫଟୋଟା ଆମକୁ 1 ତାରିଖକୁ ମୁଁ ପାଇଛି, ଫଟୋ ଗୁଡ଼ାରେ ଟାଇଗରଟା ନଉଛି ତାର ଛୁଆଟାକୁ ଗୋଟେ ଜାଗାରୁ ଗୋଟେ ଜାଗା। ତେଣୁ ସେ ଯାହା ଛୁଆ ଲାଗୁଛି 3-4 ସପ୍ତାହ ମଝିରେ ଥିବ, ସେ ଅନୁସାରେ ସେ ବୋଧେ ଜନ୍ମ ହେଇଥିବ, ଏ ମେ ପ୍ରଥମ ସପ୍ତାହ ଭିତରେ ଜନ୍ମ ହେଇଥିବ, ଓ ସେ ତାପରେ ହିଁ ଆମେ ଜାଣିପାରିଲୁ କି ଛୁଆ ଦେଇଛି। ଛୁଆ ଗୁଡ଼ା ଯେମିତି ସେ ନେଇଯାଉଛି 4ଟା ଛୁଆକୁ ନେଲା, ସେଥିରେ ଆମେ ଜାଣିପାରୁଛୁ କି ବର୍ତ୍ତମାନ 4ଟା ଛୁଆ ଅଛି। ତାପରେ ସାଧାରଣରେ ସେ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ସିଫ୍ଟ କରନ୍ତି, ମୁଖ୍ୟ ହେଲା ଅନ୍ୟ ବାଘରୁ ଦୂର ରଖିବା, ତାପରେ ଲେପର୍ଡରୁ ଦୂର ରଖିବା, ଆଉ ବିଭିନ୍ନ ପ୍ରିଡେଟର ଅଛନ୍ତି ଯେଉଁଟାକି ଛୁଆ ପାଇଁ ଠିକ୍ ନାହିଁ, ସେ ସାଧାରଣରେ ତାକୁ ମୁଭ୍ କରନ୍ତି। ତ ଏ ଗୋଟେ ଜାଗାରୁ ଗୋଟେ ଜାଗା ମୁଭ୍ କରିବାର ଅବସ୍ଥା ଅଛି। ବର୍ତ୍ତମାନ ଛୁଆଟା ବେଶୀ ନିଜକୁ ନିଜେ ଚାଲିବାର ନାହିଁ, ବହୁତ ଛୋଟିଆଟା ଅଛି, ସେ ଚାଲିବ 2 ମାସ ପରେ, ଆଉ 3 ମାସ ପରେ ସେ ସବୁଆଡ଼େ ବୁଲିବାର ମା ସାଙ୍ଗରେ, ଆଉ ଶିକାରରେ ତା ସାଙ୍ଗରେ ଯିବାଟା ହବ। କୋରିଆରେ ଭିତରେ ସେ ଜନ୍ମ ହେଇଛି, ତାର ଗୋଟେ ସାଧାରଣରେ ଗୋଟେ ପତ୍ରିଆ ଜାଗା ଦେଖନ୍ତି, ସେ ବେଳେ ଗୋଟେ ଜାଗାରେ ଜନ୍ମ ହେଇଛି, ଆମେ ତା ପାଖକୁ ଯାଉନୁ, ସେମିତି ଯିବା କଥା ନୁହଁ। ଆମେ ଯାହା ତାର GPS ଲୋକେସନ କଲର ଲୋକେସନ ମାଧ୍ୟମରେ ଆମେ ଜାଣିପାରୁଛୁ ଏ ଜାଗାରେ ସେ ଜନ୍ମ ଦଉଛି ବୋଲି, କିନ୍ତୁ ଆମେ ଯିବୁ ନାହିଁ ସେ ଜାଗାକୁ, ଯିବା କଥା ନୁହଁ, କାହିଁକି ସେ ପାଖକୁ ଆଣିବାକୁ ଦେବେନି, ଡିଷ୍ଟର୍ବ ହବ। ବାକି ଯେମିତି ବଢିବ ଛୁଆଟା ତାପରେ ସବୁଆଡ଼େ ବୁଲିବ, ସେତେବେଳେ କିଛି ଅସୁବିଧା, ସବୁଟା ନର୍ମାଲ ଅଛି, କିନ୍ତୁ କାଲା ହବା ସମ୍ଭାବନା ନାହିଁ। ସେ ଯେହେତୁ ରିସେସିଭ ମ୍ୟୁଟେଣ୍ଟ ଜିନ୍ଟା, ଆଉ ଟାଇଗର ଫିମେଲ୍ ଯେଉଁ ଆଣିଲୁ ସେ ତାର ସବୁ ଡମିନେଣ୍ଟ ଜିନ୍ ଅଛି ନର୍ମାଲ କଲର୍ର, ଯେଉଁଠି ତଡ଼ବାର ଆସିଛି, ତା ଯେତିକି ଜନ୍ମ ହବ ବ୍ଲାକ୍ ମେଲନିଷ୍ଟିକ୍ରେ ମିଟିଂ ହଉ ନର୍ମାଲରେ ମିଟିଂ ହଉ, ତାକୁ ଛୁଆଟା ସବୁ ନର୍ମାଲି ହବ, ସେୟାର କରିଛି ସବୁଟା ନର୍ମାଲ ଅଛି। ଆମେ କହୁଛୁ ଜୈବ ବିବିଧତା ବୋଲିଆ, ଜେନେଟିକ୍ ଡାଇଭର୍ସିଟି ବି ଗୋଟେ ଅଛି ଆମର, ଯେହେତୁ ଶିମିଳିପାଳ ବାଘ ସଂଖ୍ୟାଟା ଗୋଟେ ଅଳ୍ପ ସଂଖ୍ୟାରୁ ବଢ଼ିଛି, ସେ ଅଳ୍ପ ସଂଖ୍ୟାରେ ବଢ଼ିବା ଯୋଗୁଁ ତାର ଡାଇଭର୍ସିଟି ବେଶୀ ନାହିଁ, ତେଣୁ ଆମର ସାଧାରଣରେ ଟାଇଗରଟା ଯିବା ଆସିବା ହଉନାହିଁ, ତେଣୁ ଆମେ ଟାଇଗରଟାକୁ ଆଣିକି ଛାଡ଼ିବାଟା ଗୋଟେ ପ୍ରୋଜେକ୍ଟ ଥିଲା। ସେ ପ୍ରୋଜେକ୍ଟରେ ବିଭିନ୍ନ ଅବଜେକ୍ଟିଭ ଅଛି, ଅବଜେକ୍ଟିଭ ଥିଲା ପ୍ରଥମ ଲୋକେଟ୍ କରିକି ଆଣିବାଟା, ଦୂରରୁ ଆଣିବାଟା, ସେଇଟା ଗୋଟେ ଅବଜେକ୍ଟିଭ ଆମେ ସକ୍ସେସଫୁଲି କଲୁ। ସେକେଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅବଜେକ୍ଟିଭ ହେଲା ଆସିଲା ପରେ, ଆଣିଲା ପରେ ତାଙ୍କୁ ଯେତେବେଳେ ଛାଡ଼ିବୁ, ନୂଆ ଟାଇଗରଟା ଗୋଟେ ଜାଗା ରହେ ନାହିଁ, ସେ ଏପଟ ସେପଟ ଦୌଡ଼ିକି ଯାଏ, ତାକୁ ଶିମିଳିପାଳ ଲ୍ୟାଣ୍ଡସ୍କେପ୍ରେ ସେଟିଲ୍ କରିବାଟା ମୁଖ୍ୟ ଅବଜେକ୍ଟିଭ ହେଲା, ଅତି କଷ୍ଟ ଅବଜେକ୍ଟିଭ ସେଟା, ସେଟା ବି ଆମେ କରିପାରିଲୁ। ଆପଣ ଜାଣିଥିବେ ଜିନତ ସେମିତି ପଳେଇଲା ଗୋଟେ ସାଇଡ଼ରେ, ତାଙ୍କୁ ପୁଣି ଆଣିବାଟା, ତ ଏ ପ୍ରକ୍ରିୟାରେ ଆମେ ଫାଇନାଲି ସେଟିଲ୍ ହେଲା, ସେଟା ସେକେଣ୍ଡ ଅବଜେକ୍ଟିଭ। ଥାର୍ଡ ଅବଜେକ୍ଟିଭ ହେଲା କି ଆମର ତାଠୁ ଛୁଆ ଜନ୍ମ ଡେଟା, ସେଥିରେ ଆମର ହାତ ନାହିଁ, ଥରେ ଛାଡ଼ିଲା ପରେ ବୋଇଲେ ସେ ଆପେ ଆପ୍ ହବ, ପ୍ରକୃତିରେ ତାର ଟାଇମ୍ ନେଲା, ବର୍ଷ ପରେ ପାଖାପାଖି ସକ୍ସେସଫୁଲ ଛୁଆ ଦେଲା। ତ ଆମର ମିଡିୟମ୍ ଟର୍ମ ଅବଜେକ୍ଟିଭ ଏଚିଭ୍ ହେଲା, ଲଙ୍ଗ୍ ଟର୍ମ ଅବଜେକ୍ଟିଭ ହେଲା ଆମର ଯେଉଁଟାକି ବର୍ଷ ବର୍ଷ ହବ, ଆମର ଜେନେଟିକ୍ ଡାଇଭର୍ସିଟି ବଢ଼ିବ, ଆଉ ଶିମିଳିପାଳ ପାଇଁ ଭଲ।

ଏଇଠି ଶେଷ କରୁଛୁ ଆଜିର ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ନିବେଦିତା, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ।

ସମଗ୍ର ବିଶ୍ୱ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିଥାଏ। ବର୍ତ୍ତମାନ ମୁଖ୍ୟତଃ ଜଳ ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେବା ଦ୍ୱାରା ଆମ ସମଗ୍ର ପରିବେଶ ପ୍ରଦୂଷିତ ହେଉଛି। ଏହା ସହିତ ଧ୍ୱନି ଶବ୍ଦ ପ୍ରଦୂଷଣ ମଧ୍ୟ ପରିବେଶ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ। ପରିବେଶକୁ କିପରି ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ତାହା ଆଜିର ବିଶ୍ୱ ପାଇଁ ସବୁଠୁ ବଡ଼ ଆହ୍ୱାନ।

ପରିବେଶ କହିଲେ ଆମର ପାରିପାର୍ଶ୍ୱିକ ପରିସ୍ଥିତିର ବ୍ୟବସ୍ଥା ଓ ଅବସ୍ଥାକୁ ବୁଝାଏ, ଯେଉଁଠି ମାନବ ଜଗତ ତଥା ପ୍ରାଣୀ ଓ ଉଦ୍ଭିଦ ଜଗତ ଅନ୍ୟ ନିର୍ଜୀବ ବସ୍ତୁ ସହ ଖାପ ଖୁଆଇ ଜୀବନଯାପନ କରନ୍ତି। ପ୍ରାକୃତିକ ପରିବେଶ ଦୂଷିତ ହୋଇ ପରିବେଶରେ ଘଟୁଥିବା ପ୍ରତିକୂଳ ପରିବର୍ତ୍ତନକୁ ପ୍ରଦୂଷଣ କୁହାଯାଏ। ଏହା ଜୀବଜଗତ ଏବଂ ମାନବ ଜାତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

ପୃଥିବୀରେ ମାନବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ ଅବସ୍ଥିତି ପରିବେଶ ସହିତ ସମ୍ପର୍କିତ। ସୁସ୍ଥ ବାତାବରଣ ଓ ପ୍ରଦୂଷଣମୁକ୍ତ ପରିବେଶ ସମସ୍ତ ପ୍ରାଣୀ ଜଗତ ପାଇଁ ଆବଶ୍ୟକ। ପ୍ରଦୂଷଣ ମୁକ୍ତ ବାତାବରଣ, ବାୟୁ, ଜଳ, ମୃତ୍ତିକାକୁ ଶୁଦ୍ଧ ରଖିଲେ ଏହା ମିଳେ।

ଅମ୍ଳବୃଷ୍ଟି ବା ଏସିଡ୍ ବର୍ଷା ଯୋଗୁଁ ମଧ୍ୟ ଜଳସ୍ରୋତ ପ୍ରଦୂଷିତ ହେଉଛି। ସମୁଦ୍ରରେ ଆସୁଥିବା ତୈଳ ବୋଝେଇ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବା ଦ୍ୱାରା ସମୁଦ୍ର ପାଣି ପ୍ରଦୂଷିତ ହେଉଅଛି। ଏହାଦ୍ୱାରା ମାନବ ସମାଜ, ଜୀବଜଗତ, ସାମୁଦ୍ରିକ ଜୀବ ଏବଂ ଶୈବାଳ ଆଦି ପ୍ରଭାବିତ ହେଉଛନ୍ତି। ସହର କଳକାରଖାନାରୁ ନିର୍ଗତ ପ୍ରଦୂଷିତ ଓ ବିଷାକ୍ତ ଜଳ ନଦୀ ଓ ସମୁଦ୍ରରେ ମିଶିବା ଦ୍ୱାରା ମାଛ, କଙ୍କଡ଼ା ଓ ଅନ୍ୟାନ୍ୟ ଜଳଜୀବ ଓ ଉଦ୍ଭିଦମାନେ ସଂକ୍ରମିତ ହେଉଛନ୍ତି ଏବଂ ଅଧିକାଂଶ ମୃତ୍ୟୁବରଣ କରୁଛନ୍ତି। ଫଳରେ ସେହି ଜଳସ୍ରୋତ ପୁନଃ ଦୂଷିତ ହେଉଛି।

ବାୟୁ ପ୍ରଦୂଷଣକାରୀ ମୁଖ୍ୟ ରାସାୟନିକ ପଦାର୍ଥ ଗୁଡ଼ିକ ହେଲା ସଲଫର ଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, କାର୍ବନ୍ ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ସଲଫରାଇଡ୍, ସିସା ଇତ୍ୟାଦି। କୋଇଲା, ପେଟ୍ରୋଲିୟମ୍ ଓ ଅନ୍ୟାନ୍ୟ ଜାଳେଣୀ ଦ୍ୱାରା ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣ ହୋଇଥାଏ। ଯାନବାହନ, କୋଇଲା ଖଣି, କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ମାଧ୍ୟମରେ ମଧ୍ୟ ବାୟୁ ପ୍ରଦୂଷିତ ହୋଇଥାଏ। ବାୟୁ ପ୍ରଦୂଷଣ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଜନନ କ୍ଷମତା ମଧ୍ୟ ନଷ୍ଟ ହୋଇଯାଇଥାଏ।

ମୁଖ୍ୟତଃ କଳକାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ସାମଗ୍ରୀ, ଆବର୍ଜନା, ସିସା, ଆଜବେଷ୍ଟେସ୍, କୃଷି କ୍ଷେତ୍ରରେ ଅତ୍ୟଧିକ ମାତ୍ରାରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଓ ଘରୋଇ ଆବର୍ଜନା ଦ୍ୱାରା ପଲିଥିନ୍ର ବହୁଳ ବ୍ୟବହାର, ମୋଟର ଗାଡ଼ିରୁ ନିର୍ଗତ ଇନ୍ଧନ ଓ ଅମ୍ଳ ବୃଷ୍ଟି ଦ୍ୱାରା ମୃତ୍ତିକା ପ୍ରଦୂଷିତ ହେଉଛି। ମୃତ୍ତିକା ପ୍ରଦୂଷଣ ପ୍ରାକୃତିକ ପରିବେଶ, ମାନବ ସମାଜ ଓ ସମଗ୍ର ଜୀବଜଗତ ଉପରେ ବହୁମାତ୍ରାରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାଦ୍ୱାରା ମାଟିର ଉର୍ବରତା କମିଯାଇ ଶସ୍ୟ ଉତ୍ପାଦନରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହି ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।

କଳକାରଖାନାରେ ବ୍ୟବହୃତ ଯନ୍ତ୍ର, ମୋଟରଯାନ, ରେଳଗାଡ଼ି ଡାକବାଜି ଯନ୍ତ୍ର, ଆତସବାଦୀ ଇତ୍ୟାଦି କର୍କଶ ଶବ୍ଦ ଯୋଗୁଁ ସ୍ପଷ୍ଟ ଶବ୍ଦ ଦ୍ୱାରା ପ୍ରଦୂଷଣ ସୃଷ୍ଟି ହେଉଛି। ମୋବାଇଲର ବହୁଳ ବ୍ୟବହାର, ଉଚ୍ଚ ସ୍ୱରରେ ସଙ୍ଗୀତ ଶୁଣିବା, ହେଡ଼ଫୋନ୍ ଇୟରଫୋନ୍ରେ ଉଚ୍ଚ ସ୍ୱରରେ ଶୁଣିବା, ଟେଲିଭିଜନ ତଥା ରେଡିଓର ବହୁଳ ବ୍ୟବହାର ଯୋଗୁଁ ପ୍ରଦୂଷଣ ହୋଇଥାଏ ଶବ୍ଦର। ଶବ୍ଦ ପ୍ରଦୂଷଣ ଉଭୟ ସ୍ୱାସ୍ଥ୍ୟ ଓ ବ୍ୟବହାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାଦ୍ୱାରା ଶ୍ରବଣ ଶକ୍ତି ବହୁମାତ୍ରାରେ ନଷ୍ଟ ହେଉଛି।

ହଁ ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷା ନିମନ୍ତେ ଅନେକ ଉନ୍ନତ ଧରଣର ପଦ୍ଧତି ଥିଲେ ମଧ୍ୟ ମନୁଷ୍ୟର ସହଯୋଗ ବିନା ତାହା ସମ୍ଭବ ନୁହେଁ। ପରିବେଶ ସୁରକ୍ଷା ନିମନ୍ତେ ନିୟମିତ ଶିକ୍ଷାର ଆବଶ୍ୟକତା ରହିଛି। ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ପ୍ରଦୂଷଣ ଓ ଏହାର କୁପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିବା ସହିତ ବହୁଳ ଚାରାରୋପଣ କାର୍ଯ୍ୟକ୍ରମକୁ ହାତକୁ ନେବା, ସହର ଓ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ମାଧ୍ୟମରେ ପରିବେଶ ଉପଯୋଗୀ କରିବା ଆବଶ୍ୟକ। ଆମ ଦୈନନ୍ଦିନ ଜୀବନରେ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା ନିମନ୍ତେ ସବୁଜିମାଭରା ପ୍ରଦୂଷଣମୁକ୍ତ ପରିବେଶର ଆବଶ୍ୟକତା ରହିଅଛି। ଏହି ପରିବେଶ ପ୍ରଦୂଷଣର ଭୟାବହତାକୁ ପ୍ରତ୍ୟେକ ନାଗରିକ ଉପଲବ୍ଧ କରି ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଚିତ।

0: ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା।
1: राष्ट्रीय सेवा पर इस समय आप सुन रहे हैं चित्रलोक कार्यक्रम। अब लेते हैं एक बहुत छोटा सा ब्रेक।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ଷ୍ଟୁଡ଼ିଓ ଘଡ଼ିରେ ମଧ୍ୟାହ୍ନ 12 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ଚହଲା କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ଓଡ଼ିଶୀ କୀର୍ତ୍ତନ ପରିବେଷଣ କରୁଛନ୍ତି ଭୋଳାନାଥ ପୃଷ୍ଟି ଏବଂ ସାଥୀ

ଛଣା ପିତା ଯେତେବେଳେ ପରିଚୟ ମାଗିଛନ୍ତି ତେଣୁ ଏ ପରମ ଜ୍ୟୋତିଷ ବୃହସ୍ପତି ଆଜି ପରିଚୟ ଦେଲେ ମୁଁ ହେଲେ ଦେବତା ମାନଙ୍କର ଗୁରୁ ଗୋଷ୍ଠୀ ଚକ୍ର ଦେଖି ଭବିଷ୍ୟ ଗଣନା ମାନ କରିପାରେ ଯେତେବେଳେ ଆଜି ସମସ୍ତ ପ୍ରକାର ପରିଚୟ ଦେଇ ଦେଇଛନ୍ତି ତେଣେ ଘଟଣା ହେଲା କଣ।

କହିଲେ ବତ୍ସ ତୁମେ ମତେ ସ୍ପର୍ଶ କର ନା, ତୁମେ ମତେ ଛୁଅ ନା, ଆମେ ହେଲେ ସ୍ୱର୍ଗ ଲୋକ, ତୁମେ ହେଲେ ମର୍ତ୍ୟ ଲୋକ, ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ, ଯେହେତୁ ତୁମେ ହେଲେ ମର ଲୋକ ଆମେ ହେଲେ ଅମର ଲୋକ, ତୁମେ କଥାବାର୍ତ୍ତା ବାକ୍ୟ ବିନିମୟ ହୋଇପାର, ମାତ୍ର ଗୋଟିଏ କଥା ଲକ୍ଷ୍ୟ ରଖ, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମତେ ଯାହା ପଚାରିବ, ସୂର୍ଯ୍ୟ ଉଦୟ ହେଲେ ମୋ ସ୍ଥାନକୁ ମୁଁ ଚାଲି ଯାଇଥିବି। ଏଠି ପ୍ରଶ୍ନବାଚକ ହେଲା, ମୋର ତିନୋଟି ସନ୍ଦେଶ ବୁଝିବାକୁ ଅଛି। ସେଇ କଥାଟି ହେଉଛି କଣ? ଆରେ ପ୍ରଥମ କଥାଟି ହେଉଛି ଗଙ୍ଗା ଛାଡି ଯମୁନାର ସ୍ନାନର ଉଦ୍ଦେଶ୍ୟ, ଏବଂ ଦ୍ୱିତୀୟ କଥା ହେଲା ଶୂନ୍ୟର ଅବସ୍ଥାନ କାହିଁକି ହେଉଛି। ଏଇ ପ୍ରଶ୍ନର ଉତ୍ତର ଯେତେବେଳେ ଆଜି ତାଙ୍କୁ ପ୍ରଶ୍ନ ପଚାରି ଦେଉଛନ୍ତି, ଇଏ ନିଶ୍ଚିତ ଉତ୍ତର ଦେବେ।

ପ୍ରଶ୍ନ, ଦ୍ୱିତୀୟ କଥାର ପ୍ରଶ୍ନ, ତୃତୀୟ କଥାର ପ୍ରଶ୍ନ ଉତ୍ତର ମୋତେ ଶୁଣାନ୍ତୁ, ମୁଁ ଆପଣଙ୍କ ଶ୍ରୀମୁଖରୁ ଶୁଣି ଧନ୍ୟ ହେବି। ଯେତେବେଳେ ତାଙ୍କୁ ପ୍ରଶ୍ନ କରିଦେଇଛନ୍ତି, ଇଏ ତ ପ୍ରଶ୍ନର ଉତ୍ତର ନିଶ୍ଚିତ ଦେବେ, ଯେତେବେଳେ ଦେବଗୁରୁ ପରମ ଜ୍ୟୋତିଷ, ତେଣୁ ଇଏ ନିଶ୍ଚିତ ଭାବେ ପ୍ରଶ୍ନ ଉତ୍ତର ଦେବେ। ଆଜି ଏଇ ପ୍ରଶ୍ନ ଉତ୍ତର ଦେଇ ଆମେ ମଧ୍ୟମ ପାଲା ପରିସମାପ୍ତି କରିବୁ। ଘଟଣା ହେଲା।

0: ହେଲେ ସମୁଦ୍ର ସେନା ମନ୍ଦ ମନ୍ଦ ହସି କହିଲେ,
1: ସମୁଦ୍ର ସେନା କି?
0: ସମୁଦ୍ର ସେନା ହେଲେ ଚନ୍ଦ୍ର ସେନାଙ୍କର ପିତା। ତେଣେ ଆଜି ପ୍ରମାଣ ଦେଉଛନ୍ତି ଏବଂ ନାମ ରାଶି କହୁଛନ୍ତି ସମୁଦ୍ର ସେନା।

ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ଶିଳ୍ପୀ ଭୋଳାନାଥ ପୃଷ୍ଟି ଏବଂ ସାଥୀ ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଦିନ 1:20 ଆରମ୍ଭ କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ଶର୍ମିଷ୍ଠା ମହାନ୍ତି, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଆପଣମାନଙ୍କ ପାଇଁ ରଖିଛୁ ନାଟକ ଅମିତ୍ରାକ୍ଷର, ରଚନା ଓ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଶୁଣନ୍ତୁ ନାଟକ ଅମିତ୍ରାକ୍ଷର।

0: ହେଲାନି। ଆଚ୍ଛା ଠିଆ ହେଲୁ, ସିଧା ହିଁ ଠିଆ ହ।
1: କେମିତି ସିଧା ହିଁ ଠିଆ ହେବି ମ, ଅଣ୍ଟାରେ ଯୋଉ ଗୋଠଟା ପିନ୍ଧେଇ ଦେଲୁ ନା ସେଇଟା ପୁରା ଚାପି ହେଇ ରହିଯାଇଛି, ଭାରି କଷ୍ଟ ହଉଛି। ଆଉ ଇଏ ଯୋଉ ବାରହାତି ଶାନ୍ତିପୁରୀ ଶାଢୀଟା, ଧାତ ମୁଁ ଏସବୁ କିଛି ପିନ୍ଧିବିନି ଯା।
0: ହ୍ୟାଲୋ, ନ ପିନ୍ଧିଲେ ହବ କେମିତି? ତମ କବି ସ୍ୱାମୀଟି ଯେ ଏଇ ବେଶଭୂଷାକୁ ବେଶୀ ପସନ୍ଦ କରନ୍ତି, ତୁ ସିନା ହୁଣ୍ଡିଟା, ତାଙ୍କ ମନ କଥା କିଛି ଜାଣିପାରୁନୁ। ଆଚ୍ଛା ଦେଲୁ ସେ ଉପନ୍ୟାସ ବହିଟା ଦେଲୁ, କବି ସ୍ୱାମୀ ତମର କଣ ଲେଖିଛନ୍ତି ଆଉ ଥରେ ପଢେ। ଦେ ମ ସେ ଟେବୁଲ ଉପରୁ।
1: ରହ ମ, ପାହୁଡ଼ଟା ଗୋଡ଼କୁ ଏତେ ବଡ଼ ହଉଛି ଯେ ଖାଲି ଢଙ୍ଗର ଢଙ୍ଗର ହଉଛି। ନେ ନେ ଦେ।
0: ହଁ, କୋଉଠି ରହିଲାଟି ସେ ପାରାଟା? ହଁ ହଁ, ଏଇଠି। ଆଚ୍ଛା ମୁଁ ପଢୁଛି, ତୁ ଶୁଣ ଆଉ ଦିନକର କଥା। ବିନୟ ଅସ୍ଥିର ହେଲା, କେତେବେଳେ ଆସିବ ଶୁଭ୍ରା, ମନ କଥା ମନରେ ଅଛି। ଶାନ୍ତ ହରିଣୀ ପରି ଧୀର ପାଦରେ ପହଞ୍ଚିଲା ଶୁଭ୍ରା, କପଳରେ ଚନ୍ଦନ, ମୁଣ୍ଡରେ ମଥାମଣି, ଟଙ୍କାମାଳ ସୁନାହାର, ବିଛାହାର ବକ୍ଷ ପର୍ଯ୍ୟନ୍ତ ଲମ୍ବି ଆସିଥାଏ। ହାତରେ ପାଣି କାଚ ସାଙ୍ଗକୁ ବାଲା, ବଟଫଳ, ଖଡ଼ୁ, ଚାପ ଓ କୃଷ୍ଣଚୂଡ଼ା, ପାଦରେ ପାହୁଡ଼, ମଲ୍ଲ, ଅଳତାପଟି, ସମସ୍ତେ ସୁଷମାକୁ ସମବିଭକ୍ତ କରି ଗୋଠ ପେଣ୍ଡାଟି ଠିକ୍ ବାମପଟକୁ ଝୁଲି ଆସିଥାଏ। ଏ କ'ଣ ଶୁଭ୍ରା, କେଉଁ କାବ୍ୟର ନାୟିକା ତୁମେ? ବିନୟ ଗଦଗଦ କଣ୍ଠରେ ପଚାରିଲା। ତୁମରି କାବ୍ୟର? ଶୁଭ୍ରା ମୁହଁରେ ଲଜ୍ଜାର ପାଟଳିମା। ଆରେ ହସୁଛ କ'ଣ? ଆସ ଶୁଭ୍ରା, ଆସ ବସ। ଆଲୋ ଆଲୋ ଆଲୋ ଆଲୋ, ତୁ କାନ୍ଦୁଛୁ କାହିଁକି?
1: କିଏ ସେ ଶୁଭ୍ରା?
0: ମାନେ
1: ତୁ କହ କିଏ ସେ ଅଲେଖିନୀ, ତାର ତ ନାୟିକା ଆମ ଢଙ୍ଗକୁ ଚଢେଇ ଦେବି ଯେ।
0: ଆଲୋ, ତୁ ସତରେ ଗୋଟେ ହୁଣ୍ଡିଟା। ଆଲୋ, ସ୍ୱାମୀ ତୋର କବି ଲୋକ ଲେଖକ, ଆଉ ଯେତେବେଳେ ଯାହା ମନକୁ ଛୁଇଁଲା ଲେଖିଲେ, ତା ବୋଲି ସତରେ କ'ଣ ଶୁଭ୍ରା ବୋଲି କିଏ ଝିଅ ଅଛି? ଆଉ ତୋ ସ୍ୱାମୀ ତାକୁ ଭଲ ପାଆନ୍ତି? ଛାଡ଼ ସେସବୁ, ହଁ ଚାହିଁଲୁ ମୋ ଆଡ଼େ, ବେଶ ଠିକ୍ ହେଇଛି। ଆଲୋ ଆଲୋ, ଅଳତାପଟିଟା ଭୁଲି ଯାଇଛି, ମଲ୍ଲ ତଳକୁ ଅଳତାପଟିଟା ପିନ୍ଧି ପକା।
1: ଯା, ମୁଁ ଆଉ ଏତେ ପିନ୍ଧି ପାରିବିନି।
0: ବୁଝିଲୁ ଚମ୍ପା, ଏଇ ଲାଗି କହେ ଯେ ତୁ ଗୋଟେ ନିପଟ ହୁଣ୍ଡି ମଫସଲି। କବିମାନେ ତାଙ୍କ ମନ କଥା କାବ୍ୟ କବିତାରେ ଲେଖିଥାନ୍ତି, ଆଉ କବି ସ୍ୱାମୀର ସ୍ତ୍ରୀ ହବା ମାନେ ତାଙ୍କ କାବ୍ୟ କବିତା ପଢି ତାଙ୍କର ମନ ଜାଣିବାକୁ ହେବ। ଅନେ ପିନ୍ଧି ପକା।
1: ଲୋ, ଏଇଟା ବି ବଡ ହଉଛି।
0: ହଁ ଟିକେ ତ ବଡ ହଉଛି, ଚଳିଯିବ। ହଁ ଏଥର ତୁ ଯା, ଏଇ ହଉଛି ଠିକ୍ ବେଳ। ଦେଖ, ଧୀର ପାଦରେ ଯିବୁ, ସେ ତୋତେ ମନ୍ତ୍ରମୁଗ୍ଧ ଆଖିରେ ଚାହିଁବେ, ଆନନ୍ଦରେ ପଚାରିବେ କେଉଁ କାବ୍ୟର ନାୟିକା ତୁମେ, ମନେ ଅଛି ଟି କ'ଣ କହିବୁ?
2: ଲୋ କ'ଣ?
0: ହେଇ ଦେଖ, ଏଇନେ ପରା ପଢି ଶୁଣାଉଥିଲି ତତେ, କହିବୁ ମୁଁ ପରା ତମରି କାବ୍ୟର ନାୟିକା।
2: କିଛି ଯଦି ନ ପଚାରନ୍ତି?
0: ପଚାରିବେ ଲୋ, ଟି ପଚାରିବେ, ନ ପଚାରିଲେ ବି ଉପରେ ପଡ଼ି କହିଦବୁ। ଯା ଯା ମୁଁ ଯା।
3: ଅସ୍ତମାନ ସୂର୍ଯ୍ୟମୁଖେ ଦିନାନ୍ତର କ୍ଲାନ୍ତ ପାଣ୍ଡୁଲିପି, ରକ୍ତ ଛିଟା ଗାଢ଼ ହେଲା ପଶ୍ଚିମ ଆକାଶେ, କିଏ କହ ହତ୍ୟା କଲା ପରାକ୍ରମୀ ଆଲୋକ ଉତ୍ସକୁ, କିଏ କହ ନିକ୍ଷେପିଲା ରକ୍ତାକ୍ତ ଶରୀର ତାର ଦିଗ୍ବଳୟ ସେପାରି ସମୁଦ୍ରେ। କିଏ କିଏ ତୁମେ? ଚମ୍ପା,
4: ଇଏ କଣ ଆଶ୍ଚର୍ଯ୍ୟ, ମାନେ ମୁଣ୍ଡରେ ଓଢ଼ଣା, ନାକରେ ନୋଲୋକ, ଦେହରେ ଦାମୀ ମରହଟି ଶାଢ଼ୀ, ତମକୁ ଲାଜ ମାଡ଼ୁନି? ସଞ୍ଜ ବେଳଟାର ସବୁ କାମ ଛାଡ଼ି ତମେ ଗୋଟେ ସର୍କସର ଜୋକର ବେଶ ସାକି ମୋ ପାଖକୁ ଆସିଛ?
5: ଚମ୍ପା,
6: ମୁଁ ପରା ନାୟିକା।
4: କଣ ହେଲା?
6: ତମ କାବ୍ୟର ମୁଁ ପରା ନାୟିକା।
4: ଶୁକ୍ର, ଲାଜ ମାଡ଼ୁନି ତମକୁ? ଏ ଭଗବାନ, କାହିଁକି ଯେ ଏମିତି ଜନ୍ତୁ ଆଣି ମୋ ପାଖରେ ଖଞ୍ଜି ଦେଲ?
6: ଏଇ କଣ କହିଲ, ମୁଁ ଜନ୍ତୁ?
4: ଖାଲି ଜନ୍ତୁ ନୁହେଁ, ବନ୍ୟ ଜନ୍ତୁ। ନିର୍ବୋଧ କୋଉଠିକାର,
6: ଏଇଠି ମୋ ଉପରେ ସେମିତି କଟକଟ ହୁଅନି କହୁଛି?
4: ନା କଟକଟ କାହିଁ ଖେବି, ତମେ କଣ କରିବ ସେସବୁ ତ ତମ ବଂଶର ଦୋଷ, ଘରେ ତ ତମର ସମସ୍ତେ ସ୍ତ୍ରୀ ଅକ୍ଷର ବିବର୍ଚିତ, ଆଉ ତମେ କୋଉଠି ଶିକ୍ଷା ପାଇବ?
6: ବାବାଦାର କହୁଛି, ଆମ ବଂଶ ନା ଧରନି। ଆହ, ନ କହି ନ କହି ଢେର ତ କହିଗଲି,
4: କହିଲିଣି କଣ, ଆହୁରି କହିବି, ହଜାର ବାର କହିବି। ଛି ଛି ଛି ଛି, ତମ ଲାଗି ମଣିଷ ଯେ କି ହଟହଟା ହେଲାଣି!
6: କାହିଁକି ଗୋଟେ ମିଛରେ ବକି ଯାଉଛ କହିଲ, କଣ ମୁଁ ତମକୁ ହଟହଟା କଲି କି?
4: ଲାଜମାନ୍ୟ ଆହୁରି ପଚାରୁଛ, ଯୋଉଦିନ କବି ସମ୍ମିଳନୀରେ ମତେ ସମ୍ବର୍ଦ୍ଧନା ଦିଆଗଲା ସେଦିନ କଥା ମନେ ପକେଇ।

0: ବି ପତ୍ନୀ ହିସାବରେ ତମକୁ ବି ମୋର ବନ୍ଧୁମାନେ ଡାକିଲେ, ହେଲେ ତମେ କଲ କଣ ସେଠି? କଣ କଲ? ମୋ ବେକରେ କର୍ପୁର ମାଲଟା ଦଉ ନ ଦଉ ଚିଲ ପରି ଆସିକି ଧାପି ନେଇକି ଚାଲିଗଲ। ତମର କି ବୁଦ୍ଧି କୁହ ତ, ଏତେ ଦିନ ହେଲା ଆସି ରହିଲଣି, ଏଠିକାର ଚାଲିଚଳନ, ଆଚାର ବ୍ୟବହାର, ଶିକ୍ଷା ଦୀକ୍ଷା ଏସବୁ କିଛି ଶିଖିପାରୁନା?
1: କାହିଁକି କଣ ହେଲା କି?
0: ସୁରେଶ, ସୁରେଶ କିଏ? ସେ ପରା ଆମର ବନ୍ଧୁ, ତାର ସ୍ତ୍ରୀ ତାରାଦେବୀ ପରା ତମର ବାନ୍ଧବୀ, ଆମର ପଡୋଶୀ। ତମେ ସୁରେଶକୁ ଓଢ଼ଣା ଟାଣି ଲାଜ କରୁଛ, ସୁରେଶର ଭାରି ଅଭିଯୋଗ ତମ ବିରୁଦ୍ଧରେ।
1: ତମର ଏଠିକା ଝିଅ ବୋହୁଙ୍କ ପରି ମୋତେ ରଙ୍ଗଢଙ୍ଗ ହେଇପାରିବିନି।
0: ଓହୋ, ସେ ରଙ୍ଗଢଙ୍ଗ ହବା କଥା ମୁଁ କହୁନି, ଅନ୍ତତଃ ଟିକେ ସଭ୍ୟ ଚଳି ଶିଖିବ ତ ନା? ତା ବୋଲି ହାତେ ଲମ୍ବର ଓଢ଼ଣା ଟାଣି ଆଖି ଦିଟାକୁ ଏମିତି ଢାଙ୍କି ଢୁଙ୍କି ରଖିଥିବ ଯେ ଚା କପ୍ଟା ଯାକ ଏକଦମ ସୁରେଶର ସାର୍ଟ ଉପରେ ଢାଳି ହେଇଯିବ। ସେଦିନ ବିଚାର କଣ ଭାବିଥିବ କହିଲ? ହସ ମାଡୁଛି, ଲାଜ ମାଡୁନି, ହସ ମାଡୁଛି
1: କାହିଁକି ମାଡିବ? ମ ହେଇତି ଶୁଣ ମ, ସେଦିନ ଚାହାଟା ଯେମିତି ଢାଳି ହେଇଗଲା, ସୁରେଶ ବାବୁଙ୍କର ଅବସ୍ଥା ଦେଖି ମତେ ଭାରି ହସ ମାଡିଲା। ମୁଁ ପରା ହସ ଚାପିବାକୁ ଲୁଗା କାନିରୁ ମେଞ୍ଚାଏ ମୋ ପାଟି ଉପରେ ଚାପି ରଖିଲି।
0: ଚୁପ୍ କର, ଚୁପ୍ କର, କଣ ଗୁଡ଼ାଏ ବକି ଯାଉଛ କହିଲ? କଣ ତମକୁ କହିବି, ତମେ କହିଲ ଚା ବସିବ, ଯା।
1: ହଉ ମୁଁ ଯାଉଛି।
0: ଜନ୍ତୁ ହାବୁଡ଼ରେ ଯେ ମଣିଷ ପଡିଲା, ଛାଡ, ଅନ୍ଧକାର ଆତ୍ମହତ୍ୟା କଲା।
2: କିଏ ଆତ୍ମହତ୍ୟା କଲା କବି? ହେ କିଏ ସେ ହତଭାଗ୍ୟ?
0: ଆରେ ଗଣେଶ ଭାଇ ନମସ୍କାର।
2: ନମସ୍କାର
0: ଚମ୍ପା, ଚମ୍ପା, ତମ ଭାଇ ଆସିଲେଣି, ଏଣିକି ଆସ।
2: ନା ଥାଉ, ମୁଁ ସିଆଡେ ଯାଏ।
1: ଭାଇ ଏତେ ଦିନ ଆସିବ କେମିତି ମନେ ପଡିଗଲା?
2: ଉଠ ଉଠ ଉଠ ଉଠ। ଆରେ ଇଏ କଣ? ଆରେ ତୋର ଇଏ କି ବେଶ?
0: ସେ ବେଶ ବଦଳିନି ତ?
2: ଆରେ ବା ବା ବା ବା, ଚମତ୍କାର ମାନୁଛି ଚମ୍ପାକୁ। ଆରେ ଏସବୁ ତ ଆମରି ଘର ଗହଣା। ଆରେ ହଁ ତ, ଏ ନୋଲୋକ ତ ମୋ ଆଇମା ପିନ୍ଧୁଥିଲା, ବେଶ ମାନୁଛି। ଆଉ
0: ଯା, ସେଗୁଡା ଖୋଲି ଖାଲି ଦେଇ ଗଣେଶ ଭାଇଙ୍କୁ ଟିକେ ଚା ଟିକେ କର। ଆଉ ଗଣେଶ ଭାଇ,
2: ହଁ,
0: ଗାଁ ଖବର ସବୁ କଣ?
2: ହଁ ସବୁ ଭଲ, ଭଗବାନଙ୍କ ଦୟାରୁ ଧାନ ଗଣ୍ଡାକ ଭଲ ହେଇଛି। ଭାବିଛି ଏ ବର୍ଷ ଧାନରୁ କିଛି ବିକ୍ରି ବଟା କରି ପରିବା ଚାଷ କରିବି, ଯଦି ନ ହବ କିଛି ଗୋଟେ ବ୍ୟବସାୟରେ ଲଗେଇବି। ଆଉ
0: ବ୍ୟବସାୟ ତମେ କରିବ?
2: ହଁ କଣ ହେଲା, କଣ ପାରିବିନି?
0: ନା ପାରିବା କଥା କହୁନି ଯେ, ତେବେ ତମେ ଆଉ ବ୍ୟବସାୟ, ଦିନ ରାତି ଚବିଶ ଘଣ୍ଟା ତ 20 ଘଣ୍ଟା ତମର ନ ଶୋଇଲେ ଚଳିବନି, ବ୍ୟବସାୟ ସେଥିରେ ହବ କେମିତି?
2: ସେ ଅଭ୍ୟାସ ଆଉ ନାହିଁ ସନ୍ତୋଷ, ବୁଝିଲ? କୁକୁଡ଼ା ଚାଷ ଯେବେଠୁ କଲିଣି ଶୋଇବା ଅଭ୍ୟାସଟା ଏକଦମ କମି ଯାଇଛି। ଭୋର ହବ ତ କୁକୁଡ଼ା ଡାକ ଶୁଣୁ ଶୁଣୁ ଧଡ଼ପଡ଼େଇ ଉଠିବେ। ଆଉ
0: କୁକୁଡ଼ା ସବୁ ଅଛନ୍ତି ତ?
2: ରାମ ବୋଲ, ଆଉ ଅଛନ୍ତି, 6 ମାସ ହେଲା ଶେଷ ନା। ଆଉ
0: କାହିଁ କଣ ହେଲା?
3: ବନ୍ଧୁ ସୁରେଶ, ଏଠିକା ହାଇସ୍କୁଲର ଶିକ୍ଷକ ଅଛନ୍ତି, ଆଉ ଇଏ ସୁରେଶ, ଇଏ ମୋର
2: ଭିଣୋଇ
0: ଚମ୍ପାର ଭାଇ।
3: ନମସ୍କାର।
2: ନମସ୍କାର। ନମସ୍କାର।
3: କଣ ଆଜି ଆସିଲେ?
2: ଏଇ ତ ଆଉ ସଞ୍ଜ ବସ୍ରେ ଆସିକି ସିଧା ଏଇନେ ଓହ୍ଲଉଛି ଆଉ।
0: ବୁଝିଲି ସୁରେଶ, ଗଣେଶ ଭାଇ ଭାରି ମଜା ଲୋକ, ଭାରି ଗପୁଡ଼ି, ଘଣ୍ଟା ଘଣ୍ଟା ଗପିଲେ ବି ସେ ଜମା ଥକିବେନି।
3: ତାହେଲେ ତ ବେଶ ଭଲ କଥା।
0: ସୁରେଶ, କବିତାଟା ସରିଯାଇଛି, ପ୍ରେସ୍କୁ ନେଇଯିବୁନି?
3: ସରିଯାଇଛି?
0: ହଁ
3: କାଇଁ ଦେଖି ଦେଖି
0: ନେ। ଚମ୍ପା, ଚମ୍ପା, ସୁରେଶ ଆସିଲାଣି, ଟିକେ ଚା ଆଣ।
2: ଆଚ୍ଛା ତମେ ଦେ ବସ୍ତା, ମୁଁ ଯାଉଛି ଚମ୍ପାକୁ ପଠେଇ ଦେବି।
0: ସୁରେଶ, କବିତାଟା ପଢ଼ିଲୁ କେମିତି ଲାଗୁଛି ଦେଖିବା?
4: ଅସ୍ତମାନ ସୂର୍ଯ୍ୟମୁଖୀ ଦିନାନ୍ତର କ୍ଲାନ୍ତ ପାଣ୍ଡୁଲିପି, ରକ୍ତ ଛିଟା ଗାଢ ହେଲା ପଶ୍ଚିମ ଆକାଶେ।
0: ସୁରେଶ ଚାନେ, ଆରେ ଇଏ କଣ, ଏମ ଚାହିଁଛୁ କଣ?
4: ଆଶ୍ଚର୍ଯ୍ୟ ଲାଗୁଛି ସନ୍ତୋଷ, ଆଜି ରବର କଣ୍ଢେଇ କଥା କହିଲେ କେମିତି?
1: କଣ କହିଲେ? ମୁଁ ରବର କଣ୍ଢେଇ? ସେଦିନ ଆପଣଙ୍କ ସାର୍ଟରେ ଚାହା ଢାଳି ହେଇଯାଇଥିଲା ବୋଲି ମତେ ରବର କଣ୍ଢେଇ କହୁଛ ତ?
0: ସାର୍ଟରେ ଚାହା ଢାଳି ଦେଲେ କଣ ମଣିଷ ରବର କଣ୍ଢେଇ ହେଇଯାଏ? କଥାଟା ମର୍ମଟିକ ନେ ବୁଝିବାକୁ ଚେଷ୍ଟା କଲେ ହୁଏ।
1: ଥରେ ତମର ଭୁଲ ହେଇଛି, ଯାହା ମନକୁ ଆସୁଛି କହିବନି କାହିଁକି?
4: ନାଇଁ ନାଇଁ, ଭୁଲ ଆପଣଙ୍କର ନୁହେଁ ଚମ୍ପା ଦେବୀ, ଭୁଲଟା ମୋର। ସତରେ ସନ୍ତୋଷ, ମୁଁ ଆଜି ଭାରି ଖୁସି, ଚମ୍ପା ଦେବୀ ଆଜି ମୋ ସାଙ୍ଗରେ କଥାବାର୍ତ୍ତା କଲେ।
0: ଆରେ ଆରେ ଚାଲିଯାଉଛୁ କାଳେ, ଶୁଣ ଚମ୍ପା, ଚମ୍ପା ଦେବୀ।

0: କୁହନ୍ତୁ।
1: ହଁ, ଆପଣଙ୍କ ବାନ୍ଧବୀ ତାରା ମୋ ହାତରେ କହିଛି ଯେ ଆପଣ ଟିକେ ତା ପାଖକୁ ଯିବେ, ମୁଁ ଟିକେ ଫେରି ଫେରି ଡେରି ହବ, ବିଚରା ଏକା ଭାରି ଭୟ କରୁଛି।
2: ହଁ, ଏଥିରେ କହିବାର କଣ ଅଛି, ଚମ୍ପା ଯିବ, ଆରେ ଏ ଘର ଡେଇଁଲେ ତ ସେ ଘର, କୋଉ ଏବେ ଦୂର ବାଟ ହେଇଛି କି।
1: ଚମ୍ପା ଦେବୀଙ୍କ ଆଡୁ ସେ ଜବାବରେ ମିଳୁ, କଣ କହୁଛନ୍ତି ଚମ୍ପା ଦେବୀ?
0: ହଁ ଯିବି।
1: ବେଶ ବେଶ, ତାହେଲେ ଭାଇ ସନ୍ତୋଷ, ମୁଁ ଉଠେ, ଡେରି ହେଇଯାଉଛି, କବିତାଟା ପୁଣି ପ୍ରେସରେ ପଢ଼ିନେବି, ଯାଉଛି।
2: ଆଚ୍ଛା ହଉ, ଯା, ଗୁଡ୍ ନାଇଟ୍।
3: ନାଇଟ୍।

0: ପଢୁଛି। ମାନସୀ ମୋର, ତୁମର ଅମୃତ ବୋଳା ଚିଠିଟି ପାଇ।
1: କଣ ବୋଳା?
0: ଅମୃତ ବୋଳା, ଶୁଣୁ, ତୁମର ଅମୃତ ବୋଳା ଚିଠିଟି ପାଇ ଶହେ ଥର ପଢି ସାରିଥିଲେ ବି ମନରେ ମୋର ଶାନ୍ତି ଆସୁନି।
1: ଜାଣେ ପରା, ମୁଁ ଜାଣେ ପରା, ସେଇ ଡାହାଣୀ ଗୁଡାକ କିମିଆ କରି ତାଙ୍କ ମୁଣ୍ଡକୁ ଖାଇଲେଣି। ତାରା ନ ଜାଣି କଣ କହୁଥିଲା, କବି ଗୁଡାକ ଭାରି ଇଏ।
0: ଆରେ ଆରେ ରେ, ଏ ଚିଠିଟା କଣ କଣ
1: କଣ କା ପାଖକୁ? ସୁଭ୍ରା,
0: ଅନ୍ଧକାରର ତାରା ମୋର।
1: ତାରା ସେ ଅଲକ୍ଷଣ ବି ସେଥିରେ ଥିଲା?
0: ଆରେ ଥିଲା କଣ ଅଛି, ଯାହାକୁ ଆପଣାର ବୋଲି ବିଶ୍ୱାସ କରିଥିଲୁ ସେ କେମିତି ବିଶ୍ୱାସରେ ବିଷ ଦଉଛି ଶୁଣୁ। ଅନ୍ଧକାରର ତାରା ମୋର, ମୋର ପ୍ରାଣଭରା ଶୁଭେଚ୍ଛା ଜାଣିବ। ତୁମେ ମୋ ଠାରୁ ଯେତେ ଦୂରେଇ ରହିଲେ ବି ମୁଁ ତୁମକୁ ଦିନ ଦିନ, ମାସ ମାସ, ବର୍ଷ ବର୍ଷ, ଯୁଗ ଯୁଗ ଧରି ଅପେକ୍ଷା କରି ରହିବି। ତୁମେ କୁଆଡୁ ଜାଣିବ ମୋ ହୃଦୟର ଚଳନ?
1: ଘରେ ରୀତିମତ ଲୀଳା ଲାଗିବ, ମୁଁ ଯିବିନି। ଆସନ୍ତୁ ସିଏ, ଆଜି ତାଙ୍କର ଦିନ କି ମୋର ଦିନ।
0: ଆରେ ତୁ ତାର କିଛି କରିପାରିବୁନି, ମୋ କଥା ମାନ, ମୋ ସାଙ୍ଗରେ ଗାଁକୁ ଚାଲ, ମୁଁ ସବୁ ଠିକ କରିଦେବି, ତତେ କିଛି କରିବାକୁ ପଡିବନି। ଆଗ ମୁଁ ଗାଁରେ ତତେ ପହଞ୍ଚେଇ ଦେଇ ସାରେ।
1: ହଉ, ତମ ମନ ଚାହୁଁଛି କର, ହେଲେ ସେ ଅଲଖଣିକୁ ମୁଁ ଠିକ କରିବି।
2: ଚମ୍ପା, ମୋ ସିଦ୍ଧାନ୍ତ କେବେ ଭୁଲ ହୁଏ ନା। ସୁରେଶ ମନ୍ଦମଳ ଅଫିସକୁ ଜମା ଯାଇନି, ସମ୍ପାଦକ ବାଟରେ ଭେଟିଲି ବୋଲି ଭାଗକୁ ମୋ ପାଖରେ ଆଉ ଗୋଟେ କପି ଥିଲା, ମୁଁ ତାଙ୍କୁ ଦେଇଦେଇଛି। କହୁଥିଲି ପରା ଏସବୁ ଗୋଟେ କାର୍ସାଦି, ନିଜେ ତାରା ସାଜି ସୁରେଶ ଘର ଭିତରେ ଅଛି, ତାରା ଦେବୀ ଆସିନାହାନ୍ତି।
1: ତାରା ଆସି ନାହିଁ, ଯାଇ ଦେଖି ଆସିସାରିଲଣି କି? ମୁଁ ପୁରା ଜାଣେ ତମେ ସେ ଅଲକ୍ଷଣୀ ଘରକୁ ଯାଇଥବ।
2: ମୁଁ କାହାରି ଘରକୁ ଯାଇନି, ତମ ନିଜ ଭୂତ ତମକୁ ନିଜେ ଖାଉଛି। ମୁଁ ତାରାକୁ ଦେଖିନି କି ସୁରେଶକୁ ବି ଦେଖିନି, କିନ୍ତୁ ନିର୍ଭୁଲ ଅନୁମାନ, ମୋର ନିର୍ଭୁଲ ଅନୁମାନ ଜାଣିପାରୁଛି ତାରା ଦେବୀ ଆସିନାହାନ୍ତି, ସୁରେଶ ଘର ଭିତରେ ଅଛି।
0: ଓହୋ, କିଏ ଘରେ ଥାଉ କି ନ ଥାଉ, ମୁଁ ଚମ୍ପାକୁ ନେଇ ଆଜି ଗାଁକୁ ଚାଲିଯିବି,
2: ବର୍ତ୍ତମାନ ଗଲେ ବେଶୀ ମୁଁ ଖୁସି ହେବି।
0: ଓ ଏମିତି କଥା, ଠିକ ଅଛି ଚମ୍ପା, ଯା ବାହାରି ପଡ଼।
2: କେତେ ଥର କହିବି, କାନ୍ଦନା କହୁଛି ସେ କାନ୍ଦ, ମୋତେ ଜମା ଭଲ ଲାଗୁନି।
0: କି
2: ଚମତ୍କାର ଛଳନା, କି ଜଘନ୍ୟ ବ୍ୟଭିଚାର। ଏଇ ପ୍ଲଟ ଉପରେ ଫାର୍ଷ୍ଟ କ୍ଲାସ ଉପନ୍ୟାସ ଲେଖିହବ, ଏ ମୁଣ୍ଡଟା କଣ ହେଇଯାଉଛି, ଶୋଇବି ନା? ଶାସ୍ତି, ଚମ୍ପାକୁ ଉପଯୁକ୍ତ ଶାସ୍ତି ଦରକାର, ଘରକୁ ପଠେଇ ଦେଖି ଭୁଲ ହେଇଗଲା। ହଁ, ଦେଖିବା କେଇଟା ଦିନ ବି ସେଠି ସେ ରହୁଛି।
3: ତୁ କଣ ଭାରି କାମିକା ହେଇଗଲୁଣି ଲୋ, ସେତିକି ବେଳୁ ଆସି ଏକୁଟିଆଟା ବସିଛି, ଡକେଇ ପଠେଇଲେ ବି ଯାଉନୁ ଚମ୍ପା?
4: ଆପଣ ଠିଆ ହେଲେ କାହିଁକି, ବସନ୍ତୁ।
3: କ୍ଷମା କରିବେ, ଆପଣ ଅଛନ୍ତି ବୋଲି ମୁଁ ମୋଟେ ଜାଣିନଥିଲି, ଇ ଘରେ ନାହାନ୍ତି ତ, ଅନେକ ବେଳୁ ଆସିଲେଣି, ବସି ବସି ଭଲ ଲାଗିଲାନି, ଚାଲି ଆସିଲି।
4: ଆସିଛନ୍ତି ତ, ଭଲ କରିଛନ୍ତି। ସୁରେଶ କଣ
3: ନାହାନ୍ତି ତ, ବନ କହିଲା ସେ କଣ ସକାଳୁ ଘରୁ ଚାଲି ଆସିଛନ୍ତି ବୋଲି।
4: ଆଶ୍ଚର୍ଯ୍ୟ,
3: କଣ ହେଲା? ଆଚ୍ଛା ଚମ୍ପା କାହିଁ, ତା ପାଟି କଣ ଜମାରୁ ଶୁଭୁନି? ଆଚ୍ଛା ମୁଁ ଟିକେ ଚମ୍ପା ପାଖରୁ ଆସେ।
4: ବସନ୍ତୁ ନା, ଗାଁରେ କେତେ ଦିନ ରହିଲେ?
3: ରହିଲି ଆଉ କୋଉଠି, ଚାରିଟା ଦିନ ବି ରହିପାରିଲେନି, ଏ ଚମ୍ପାଟା କଥା ବେଶୀ ମନେ ପଡ଼ିଲା, ଆଉ ସେଠିକା ପାଣି ଧରି ସର୍ଦି ଜ୍ୱର ହେଲା ପଳେଇ ଆସିଲି।
4: ଖୁବ ଭଲ କଲେ।
3: ଆଚ୍ଛା ଚମ୍ପା କୁଆଡେ ଗଲା?
5: ବୁଝିଲି ସନ୍ତୋଷ, ତୋ କାମଟା ଯିଏ ହାତକୁ ନେଇଥିବ ନା।
4: ଆରେ ତମେ
3: ଅନେକ ବେଳ ତ ଆସିଲିଣି, ବସି ବସି ଚିଟା ଲାଗିଲା, ଚମ୍ପାକୁ ଡକେଇ ପଠେଇଲି, ସେ ନଗଲାରୁ ଚାଲି ଆସିଲି।
4: କିନ୍ତୁ ତମେ ପରା କହୁଥିଲ ସରସ୍ୱତୀ ପୂଜା ପରେ ଯାଇ ଆସିଥାନ୍ତ ବୋଲି।
3: ଭଲ ଲାଗିଲାନି, ପଳେଇ ଆସିଲି। ଆଚ୍ଛା ତୁମେ ବସ କି, ମୁଁ ଟିକେ ଚମ୍ପା ପାଖରୁ ଆସେ।
4: ବସନ୍ତୁ ନା, ଉଠିଲେ କୁଆଡେ, ବସ ବସ। ବୁଝିଲୁ ସନ୍ତୋଷ, ତୋର ସେ କବିତାଟା ଧରି ମୁଁ ଆଉ ସମ୍ପାଦକଙ୍କ ପାଖକୁ ଗଲିନି, ସିଧା ଚାଲିଗଲି ପ୍ରେସ୍ କି, ସେଇଠି ସିଧା କମ୍ପୋଜ୍ ପାଇଁ ଦେଇଦେଲି, ଯୋଗକୁ ସମ୍ପାଦକ ବି ସେଠି ଯାଇ ଆଉ ଗୋଟେ କପି ଧରି ପହଞ୍ଚିଲେ। ଆରେ ମୋ ମୁହଁକୁ ତୁମେ ଚାହିଁଛୁ କ'ଣ? ଡାକିଲି ଭାଇ, ଚମ୍ପାଦେଙ୍କୁ ଡାକ, ଚାହା କବେ ବସନ୍ତୁ। ଓ ମଣିଷ ଯାହା ହଇରାଣ ହେଲାଣି ନା, ଛାଡ଼।

0: ସନ୍ତୋଷ ଲେଖିଛି
1: କି ବହି ମସିଏ
0: ବିଦଗ୍ଧର ପତ୍ରାବଳୀ କେତେବେଳେ ଭୁଲଟା ଯେ ମୁଁ ନକଲି ବୁଝିଲି ଚମ୍ପା ସେଦିନ ଯୋଉ ଚିଠି ଗୁଡାକ ଆମେ ପଢୁନଥିଲେ ସେ ଚିଠି ଗୁଡାକ କାଳ୍ପନିକ ବୋଲି ପରିଷ୍କାର କରି ବହି ଆରମ୍ଭରେ ସେ ଲେଖିଦେଇଛି ସେଇ ଚିଠି ସବୁ ଏ ବହିରେ ଛାପି ନାଁ ଦେଇଛି ବିଦଗ୍ଧର ପତ୍ରାବଳୀ
1: ଭାଇ
0: ତୁ ସିନା କିଛି ଜାଣିପାରିଲୁନି ହେଲେ ମୁଁ ଚଣ୍ଡାଳଟା କଲି କଣ ଏଇଥିପାଇଁ ପଣ୍ଡିତ ମାନେ କହିଛନ୍ତି ଅଳ୍ପ ବିଦ୍ୟା ଭୟଙ୍କରୀ
1: ତାହେଲେ
0: ବିରାଟ ଭୁଲ ମୁଁ ତ କରିଦେଇଛି ଆଉ କଣ କରିବା
1: ସିଏ ଏକା ଭାରି ହଇରାଣ ହଉଥିବେ ଆସିବାର ପାଞ୍ଚ ଦିନ ହେଇଗଲାଣି
0: ପାଞ୍ଚ ମିନିଟ ଭିତରେ ବାହାରି ପଡ଼ ପାଞ୍ଚ ଘଣ୍ଟା ଭିତରେ ସେଠି ଯାଇକି ପହଞ୍ଚିବାକୁ ପଡିବ ଆଉ କଣ ଯା ବାହାର।

ଶୁଣିଲେ ନାଟକ ଅମିତ୍ରାକ୍ଷର। ଏହାକୁ ରଚନା ଓ ପ୍ରଯୋଜନା କରିଥିଲେ ଗିରିଶ ଚନ୍ଦ୍ର ନାୟକ। ହଁ ଭଉଣୀ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ମହିଳା ମହଲ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ଶର୍ମିଷ୍ଠା ମହାନ୍ତି, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଆକାଶବାଣୀ ବାରିପଦା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଦୋସ୍ତ ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର ନବବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
1: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟିଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍କିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଏହା କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 10 ଅପରାହ୍ନ 4 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ ସକାଳ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591

କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହି ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ଭାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ଭାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ଭାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 5 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ୱର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନ

0: ଠାରେ 50.4 mm ବର୍ଷା ରେକର୍ଡ କରାଯାଇଛି।
1: ମୁଖ୍ୟ ସମ୍ବାଦ ପୁଣି ଥରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ଅପରାହ୍ନ 5:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶୁଣୁଥିଲେ ଗୀତଟି ଭକ୍ତି ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ପ୍ରଚାର କରୁଛୁ ଗୀତଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଗାଇଛନ୍ତି ନିଜସ୍ୱ ରଚନାରୁ।

ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ। ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଠି ରଖୁଛି, ମା ମୋ ଜେଜେମାଙ୍କୁ ଏମିତି ସମ୍ମାନ ଦଉଛି କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି। ତ ସେସବୁ ଜିନିଷ ଗୋଟେ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟେ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା। ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ସେଟା ବଡ଼ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢ଼ି ପରେ ପିଢ଼ି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗାଉଛନ୍ତି ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି ଶିଶୁ ଥିବା ସମୟରେ ହିଁ ଆମେ ସେ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ ବର୍ଷେ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା, ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, ଶ୍ରଦ୍ଧାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟିଏ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ। ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ, ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ଼ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯୋଉ ପରିବେଶ ଗଢିଲା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ। ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି, ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି, ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି, ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣାପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁରୁ କିଶୋର, କିଶୋରରୁ ଯୁବକ, ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦୁଇଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟ୍ ର ଜ୍ଞାନ ନୁହେଁ, ନିଜର କଳା, କୌଶଳ, ବୃତ୍ତି

0: ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍କିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥି ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 99,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ

0: ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ ତେରଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
1: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍କାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000 ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଯୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ

ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଗ୍ରୋସରୀ ନୋଟରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ।

ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଭ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ରତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା କଲହ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି।

ଏହି ରକ୍ତ ମାଂସ ମିଶା ମଣିଷ ଜୀବନ କାହା ପାଇଁ, ଆମେ କାହା ପାଇଁ ଯତ୍ନ କରି ରଖିଛୁ? ଏହା କେବଳ ମାଟି ଓ ନିଆଁ ପାଇଁ ହିଁ ଯତ୍ନ କରି ରଖିଛୁ। ସମୟ ଆସିଲେ ଏହା ସବୁ ମାଟିରେ ମିଳାଇଯିବ।

କୁନା ସିଂ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲକ୍ଷ୍ମଣ କୁମାର ନାୟକ, ଚୈତନ୍ୟ ପ୍ରସାଦ ନାୟକ, ବାଇଧର ନାୟକ, ଫାତୁ ନାୟକ, ଲହରା ନାୟକ, ଦୁର୍ଗା ହେମ୍ରମ, ଚମ୍ପାବତୀ ନାୟକ, ମେଞ୍ଜରୀ ନାୟକ ଏବଂ ପୁତି ନାୟକ।

0: ଶୁଣିଲେ ଆଦିବାସୀ ସଙ୍ଗୀତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂହ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍କିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍କତି ଓ ଉପବାଚସ୍କତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍କତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
2: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡେ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋ ସେ ସାଜି କାର୍ଯ୍ୟ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋ କେ ଲିଏ ୟହାଁ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓ ମେ ହର ସଂସ୍ଥାଓ କି ମହତ୍ୱପୂର୍ଣ୍ଣ ଭୂମିକା ରହିତି ହେ ହର କାଳଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହେ।
1: ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି।

ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ଜଣଙ୍କର ମୃତ୍ୟୁ ହୋଇଛି। 200ରୁ ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ୍ ସହରର କେତେକ ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିବା ବେଳେ ଏହା ମିଣ୍ଡାନାଓ ଦ୍ୱୀପର ସାରଙ୍ଗାନି ପ୍ରଦେଶସ୍ଥିତ ମାସିମ୍ ସହରର ଉପକୂଳରୁ 32 କିଲୋମିଟର ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ମହାସାଗର ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ଼ ମୁନିତ୍ର କାଝାଗମ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି ଇଣ୍ଡି ବ୍ଲକ୍ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି। ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଦିନରେ ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 8 ୱିକେଟ୍ ବିନିମୟରେ 564 ରନ୍ର ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ 5 ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ ଫଲୋଅନ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ 35 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ।

0: ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିରେ ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
3: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଜନଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯୋଉ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 crore ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ ପାଇଁ 5 lakh ଟଙ୍କା, ଦୁଇଟାରେ ମିଶିକି 2.5 lakh 5 lakh ଟଙ୍କା ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯୋଉ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯେଉଁ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ଼ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓଗଡ଼ର ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝୀ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହୋଣ୍ଡା ପାୱାର ୱିଡର୍ ରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ୍ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆରମ୍ଭ କରୁଛୁ ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: କାର୍ଯ୍ୟକ୍ରମକୁ ଆଗେଇବା, ଆଗେ ଆସ ଟିକେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିବା ଆଉ।
2: ହଁ।

0: ମୁଦ୍ରାସନରେ ବସି ତାପରେ ଡାହାଣ ପଟ ପୁଡ଼ାକୁ ଆପଣ ବନ୍ଦ କରିବେ ଏବଂ ଡାହାଣ ପଟେ ନିଶ୍ୱାସ ନେଇକି ବାଁ ପଟେ ଛାଡ଼ିବେ ଏବଂ ବାଁ ପଟେ ନିଶ୍ୱାସ ନେଇକି ଡାହାଣ ପଟେ ଛାଡ଼ିବେ। ସେଟା ହେଉଛି ଆପଣଙ୍କର ଅନୁଲୋମ ବିଲୋମ। ଏଇ ଜିନିଷ ଆପଣଙ୍କର କରିବେ।
1: ଆଚ୍ଛା, ଆଉ ଗୋଟେ କଥା ହେଉଛି, ଯେଉଁ ବାତ କଥା କହୁଥିଲେ, ଅନେକ ମାନେ ବୃଦ୍ଧମାନଙ୍କୁ ଆମେ ଦେଖିଛୁ, ବୃଦ୍ଧାମାନଙ୍କୁ ବି ଦେଖିଛୁ, ସେମାନେ ବସିଥିବେ ଭାରି ବଢିଆ ଚେୟାରରେ ବସିଥିବେ, ଉଠିଲା ବେଳକୁ ମାନେ ଅଣ୍ଟାକୁ ଧରି ପକାଇବେ,
0: ଅଣ୍ଟାକୁ ଧରି ପକାଇବେ। ଏଇ ହେଉଛି କଥା, ତାଙ୍କର ୱେଟ୍ ବେରିଂ ମାନେ ଯେମିତି ଆପଣଙ୍କର ଯେମିତି ଗୋଟେ କୋଠା ଯେମିତି ତାଙ୍କର ଇଏ ଉପରେ ଠିଆ ହେଇଛି, ପିଲର ଉପରେ ଠିଆ ହେଇଛି, ସେମିତି ଆପଣଙ୍କ ଆଣ୍ଠୁ ଉପରେ ହିଁ ସବୁ ଭାର ପଡ଼େ। ତେଣୁକରି ସେ ଆଣ୍ଠୁଟାକୁ ସେମାନେ ଉଠି ପଡ଼ିଲା ମାନେ ଧରିପାରନ୍ତି। ଏଇଆ ହେଉଛି କ'ଣ ତାଙ୍କର କାରଣ, ଯେ ଆଣ୍ଠୁରେ ହେଉଛି ସବୁ ଶରୀରର ଓଜନଟାକୁ ସିଏ ନେଉଛି, ସେଇଥିପାଇଁ ତାକୁ ଆପଣ ସେଇଥିପାଇଁ ସିଏ ଉଠି ପଡ଼ନ୍ତି। ତାହାଦ୍ୱାରା କ'ଣ କି ଆପଣଙ୍କର ଗୋଟେ ଥାଏ, ଗୋଟେ ହାଡ଼ରେ ଯେଉଁ ଇଏ ମଜାଗତ ଅଂଶ, ସେ ଜିନିଷଟା ସରିଯାଇଥାଏ, ସେଥିପାଇଁ ତାଙ୍କୁ ବଥା ହୁଏ। ତେଣୁକରି ଆପଣ ସାଧାରଣତଃ ଟିକେ ଟିକେ ଉଷୁମ ତେଲରେ ସନ୍ଧ୍ୟାବ ଲବଣ ଏବଂ ସୋରିଷ ତେଲ ତାକୁ ଯଦି ଆପଣ ଫୁଟେଇକିନା ଯଦି ମାଲିସ କରିବେ ତାହେଲେ ସେ ଜିନିଷଟା ବି ଠିକ୍ ହେଇଯିବ, କିଛି ଅସୁବିଧା।
1: ଆଚ୍ଛା, ଅଣ୍ଟାରେ ସେମିତି ବଥା ହେଲେ,
0: ଅଣ୍ଟା ହେଲେ ଗୋଟେ ସହଜ ଆସନ କରିବେ, କିଛି ଅସୁବିଧା ନାହିଁ। ଧୀରେ ଶୋଇପଡ଼ିକିନା ଆପଣ ଗୋଟେ ପଶ୍ଚିମାଦର୍ଶନ କରିବେ, ପଶ୍ଚିମାଦର୍ଶନ କରିକିନା ଯଦି ଆପଣ କରିବେ ତାହେଲେ ଅଣ୍ଟା ବଥା ବି ଛାଡ଼ିଯିବ। ଅଣ୍ଟା ବଥା ପାଇଁ ଗୋଟେ ଛୋଟ ଛୋଟ ଜିନିଷ ବି ଆପଣ ନେଇପାରିବେ, ବେଗୁନିଆ ପତ୍ର, ଯେମିତି ସାଧାରଣତଃ ଜିନିଷ ଆପଣଙ୍କର ବାଡ଼ିରେ ଯଦି ବେଗୁନିଆ ପତ୍ର ଅଛି, ବେଗୁନିଆ ପତ୍ରରେ ଆପଣ ଗୋଟେ ଯଦି ପୋଟଳା ବାନ୍ଧିବେ, ତାକୁ ଜଡ଼ା ପତ୍ର ଏବଂ ବେଗୁନିଆ ପତ୍ର ଦୁଇଟାକୁ ଯଦି ଟିକେ ଜଡ଼ା ତେଲରେ ଭାଜି ଦେଇକି ଗୋଟେ ଯଦି ଆପଣଙ୍କର ଗୋଟେ ଯଦି କଟନ କନାରେ ଗୋଟେ ପୋଟଳା ବନେଇ ଦେଇକିନା ଆପଣ ସେକ ବି ଦେଇପାରିବେ। ସେକ ଦେଲେ ଆପଣଙ୍କର ଅଣ୍ଟା ବଥା ବି ଉପଶମ ପାଇବେ, ଅଣ୍ଟା ବଥାରୁ ଆପଣ ଉପଶମ ପାଇବେ।
1: ଆଚ୍ଛା, ଆଉ ଗୋଟେ କଥା, ବେଳେବେଳେ ଚକା ମାଡ଼ିକିରି ବସିକିରି ଅନେକ ଲୋକମାନେ ଖାଉଥାନ୍ତି, ଯେଉଁମାନଙ୍କର 57-58 ବର୍ଷ ହେଇଛି ବା 50 ପରେ ପରେ, ସେମାନେ ହଠାତ୍ ଉଠିପାରନ୍ତିନି, ଟିକେ ମାନେ ହାତ ଥାପିକି
0: ମାନେ ଟିକେ
1: ବେଶୀ ମାନେ ଦୂରତା କରିକିରି ଉଠନ୍ତି।
0: ଆଜ୍ଞା,
1: ସେଇଟା କେମିତି କ'ଣ ମାନେ, ସେଇଟା ଜଙ୍ଘ କୁହନ୍ତି ଯେ ଜଙ୍ଘରେ ବା ଯେଉଁଠି ଆମର ମସଲ୍ସ ରହିଛି ବା ଯେଉଁଠି ଆମର ମାଂସପେଶୀ ରହିଛି ଆଣ୍ଠୁ ତଳକୁ, ସେଇଗୁଡ଼ାକ ତାଙ୍କର କିଣିକି ରହିବେ।
0: ସେଇଟା ହେଉଛି କ'ଣ କି, ଆପଣଙ୍କ ହଠାତ୍ ଆପଣଙ୍କର ବସି ରହିଲେ ଅକ୍ସିଜେନେଟେଡ୍ ବ୍ଲଡ୍ ଆମର ସବୁବେଳେ ବୁଲୁଛି ଆପଣଙ୍କ ଶରୀର ସାରା, କିନ୍ତୁ ବେଳେବେଳେ କ'ଣ କି ଆମକୁ ବୃଦ୍ଧାବସ୍ଥାରେ ସେଇଟା ସର୍ଟ ହୋଇଯାଏ, ସେଥିପାଇଁ ଆପଣଙ୍କର ହଠାତ୍ ଆପଣ ଉଠିବା ଉପରକୁ ହେଲା ବେଳକୁ ଆପଣ ଟିକେ ସାଙ୍ଗେ ସାଙ୍ଗେ ଉଠିବେନି, ଧୀରେ ସୁସ୍ଥେ ଆପଣଙ୍କର କିଛି ଆପଣଙ୍କ ଆସ୍ଥା ଅନୁସାରେ ଉଠିକି ତାପରେ ମାଲିସ ଟିକେ କରିବେ। ମାଲିସ କରିକି ଯଦି ଆପଣ ଟିକେ ଧୀରେ ସେ ଆପଣ ସକାଳୁ ଉଠି ପଡ଼ିଲା ପରେ ବି ଯେମିତି ଆପଣ ହଠାତ୍ ଆପଣ ବେଡ୍ରୁ ତଳକୁ ଯିବେନି, କାରଣ ଆଗେ ତଳିପାଟାକୁ ଆଗେ ମାଲିସ କରିବେ। ମାଲିସ କରିସାରିକିନା, କାରଣ ମାଲିସ ହେଉଛି ଟେଣ୍ଡନ ଧନୁର ତୀର ଯେମିତି ଅଛି ସେମିତି ତୀର ଭଳିଆ ଥାଏ, ଧନୁରେ ଯେଉଁ ଦୌଡ଼ିଟା ବନ୍ଧା ହେଇଛି ସେଇ ଦୌଡ଼ିଟାକୁ ଆପଣ ଧୀରେ ସେଇଭଳିଆ ପାଦଟା ବି ଆମର ସେମିତି ଥାଏ, ତେଣୁକରି ତାକୁ ଆପଣ ଭଲ ମାଲିସ କରିବେ। ମାଲିସ କରିସାରିକି ତାପରେ ଟିକେ ତଳକୁ ଓହ୍ଲେଇବେ, ହେଲେ ସେ ଜିନିଷଟା ହେବନି। ମୁଁ କହୁଛି ଯେ ସାଙ୍ଗେ ସାଙ୍ଗେ ଆପଣ କିଛି ଆକ୍ସନ ନେବେନି, ତାକୁ ଟିକେ ଆପଣ ଅପେକ୍ଷା କରିକି ଧୀରେ ଧୀରେ ଆପଣ ଇଏ କରିବେ,
1: ମାନେ ଶୋଇକି ଉଠିଲା ବି ବିଛଣାରୁ
0: ସାଙ୍ଗେ ସାଙ୍ଗେ ଉଠିବା ଉଚିତ ନୁହଁ।
1: ଇଏ ଗୋଟେ ଗଲା। ଆଉ ଗୋଟେ ବୃଦ୍ଧାବସ୍ଥାରେ ମାନେ ଅନେକ ଲୋକ ଟିକେ ନଈ ଯାଆନ୍ତି, ମାନେ ବାଡ଼ି ଧରନ୍ତି, କିଏ କିଏ କାନ୍ଥ ବାଡ଼ ଧରିକି ଚାଲନ୍ତି, ଏଇଟା କେମିତି କଲେ ଉପଶମ ହେଇପାରିବ?
0: ସେଟା ହେଉଛି ଆପଣଙ୍କର ଉପଶମ ହେବା କରିବା ପାଇଁ କିଛି ଆପଣଙ୍କର ଛୋଟ ଛୋଟ ଔଷଧ କିଛି ନେବାକୁ ପଡ଼ିବ, ଔଷଧ ନେବାକୁ ପଡ଼ିବ, ଯାହା ଯେମିତି ଆମର ବାତଗଜାଙ୍କୁ ସହ ଅଛି, ଆପଣଙ୍କର ଗୁଗୁଳ ପ୍ରିପାରେସନ ଅଛି, ଆପଣଙ୍କ ତ୍ରୟୋଦଶଙ୍କ ଗୁଗୁଳ ଅଛି, ଯୋଗରାଜ ଗୁଗୁଳ ଅଛି, ସେମିତି ଆପଣଙ୍କର କିଛି ଔଷଧ ଆପଣଙ୍କୁ ନେବାକୁ ପଡ଼ିବ। ଆଉ ଯେହେତୁ ଔଷଧ ଯେତେବେଳେ ବି ନେଉଛନ୍ତି ତେଣୁ ଡାକ୍ତରଙ୍କ ପରାମର୍ଶ ନେଇକିନା ଔଷଧ ନେବା ଉଚିତ,
1: ଏବଂ ଖାଇବାଟା ବି
0: ସେ ହେଉଛି ବତେଇବେ ସେ କେମିତି କ'ଣ କ'ଣ ବସିବେ।
1: ଆଉ ଗୋଟେ କଥା ହେଉଛି ଯେ ସରକାରଙ୍କ ତରଫରୁ ଏଇ ଯେଉଁମାନେ ବୃଦ୍ଧାମାନେ ଅଛନ୍ତି, ତାଙ୍କ ପାଇଁ କ'ଣ କେମିତି ସୁବିଧା ସୁଯୋଗ, ଆପଣଙ୍କର ଆମର ଯେଉଁ ଆୟୁର୍ବେଦିକ ଯେଉଁ ରହିଛି ସବୁ ଚିକିତ୍ସାଳୟ ତା ଥରରୁ ଦିଆ ହେଉଛି
0: ଆପଣଙ୍କର କ'ଣ କି ବୃଦ୍ଧାବସ୍ଥାରେ ବର୍ତ୍ତମାନ କ'ଣ କି ଆମର ଆୟୁଷ ମିଶନ, ସରକାର ରାଷ୍ଟ୍ରୀୟ ଆୟୁଷ ମିଶନ ତରଫରୁ ଆପଣଙ୍କ ଆୟୁର୍ବେଦିକ କଲେଜ ଏବଂ ଆମର ଯେଉଁ କଲେଜ ଅଛି ଆମର ଓଡ଼ିଶାରେ, ପୁରୀରେ ଅଛି, ବରହମପୁରରେ ଅଛି ଏବଂ ବଲାଙ୍ଗୀରରେ ଅଛି, ସେ କଲେଜରେ ସବୁ ବର୍ତ୍ତମାନ ଆପଣଙ୍କର ସରକାର ଯେଉଁ ରାଷ୍ଟ୍ରୀୟ ଆୟୁଷ ମିଶନ ତରଫରୁ ସେଠି ଜେରିଆଟିକ୍ କ୍ଲିନିକ୍ ତିଆରି କରାଯାଇଛି। ସେ ଜେରିଆଟିକ୍ କ୍ଲିନିକ୍ରେ ଆପଣଙ୍କର ଔଷଧ ବି ଦିଆହେଉଛି ୱିଥ୍ ଆପଣଙ୍କର ସବୁ ପ୍ରକାର ସୁବିଧା ଅସୁବିଧା ସେଠି ବୁଝିବା ପାଇଁ ଡାକ୍ତରମାନଙ୍କର ଅଲଗା ଗୋଟେ ଏକ୍ସଟ୍ରା କ୍ଲିନିକ୍ ଗୋଟେ କରାହେଇଛି, ଜେରିଆଟିକ୍ କ୍ଲିନିକ୍ କରାହେଇଛି,
1: ଏବଂ ସେଠି ମାନେ ଆମର ବୃଦ୍ଧାମାନେ ବି ଯାଇପାରିବେ
0: ବର୍ତ୍ତମାନ ଆମର ବାରିପଦାରେ ବି ଆମର ଗୋଟେ ପଞ୍ଚକର୍ମ ୟୁନିଟ୍ ବି ହେବା ପାଇଁ ଗୋଟେ ପ୍ରସ୍ତାବ ଯାଇଛି, ସେ ପ୍ରସ୍ତାବ ବି ହେବ, ସେ ପ୍ରସ୍ତାବ ମୁଁ ଦେଇଛି, ଏଇଟା ଆସିବ ବର୍ତ୍ତମାନ ମୋ ପଞ୍ଚକର୍ମ ୟୁନିଟ୍ ଆସିବ।
1: ଯା ହଉ, ଖୁସିର କଥା ଆପଣଙ୍କ ଚେଷ୍ଟାରେ ପଞ୍ଚକର୍ମ ଗୋଟେ ବ୍ୟବସ୍ଥା ହେଉଛି ମାନେ ବାରିପଦାରେ, ଯଦି ସେଟା ହୁଏ କୋଉଠି ହବ?
0: ସେଟା ହେଲେ ଆମର ଟାଉନ୍ ଡିସ୍ପେନ୍ସରୀରେ ହବ, ଯୋଉଠି ଆପଣଙ୍କ ଅଛି ସେଇଠି ଆପଣଙ୍କ ମାଠିଆ ଜଗନ୍ନାଥ ମନ୍ଦିର ପାଖରେ, ସେଠି ଆପଣଙ୍କ ଟାଉନ୍ ଡିସ୍ପେନ୍ସରୀ ହବ, ସେଟା 1901 ହେଲାଣି, ସେଟା ହେଉଛି ସ୍ଥାପିତ 1901 ରାଜାଙ୍କ ଅମଳରୁ ସେଟା ପ୍ରତିଷ୍ଠା ହେଇଛି।
1: ତେବେ ତ ଖୁସିର କଥା, ତେ ଯୋଉ ପଞ୍ଚକର୍ମ କଥା କହିଲେ, ପଞ୍ଚକର୍ମରେ କିସ କିସ ହୁଏ?
0: ପଞ୍ଚକର୍ମରେ ହେଉଛି ଆପଣଙ୍କର ସ୍ନେହନ, ସ୍ୱେଦନ, ବମନ, ରକ୍ତମୁଖଣ ଓ ବସ୍ତି, ଏ ପାଞ୍ଚଟା କର୍ମ ତିଆରି କରାଯାଏ। ଯେମିତି ଆମର ଅସୁବିଧା ଯେତେବେଳେ ଯେମିତି ଏଲୋପାଥିରେ ଯେମିତି ଔଷଧ ଖାଇବା ପାଇଁ ହେଲେ

0: ଔଷଧ ହିଁ ଦିଆହେଉଛି, କିନ୍ତୁ ଆମର ଗୋଟେ ନୀତି ଅଛି, ଆମେ ପ୍ରଥମେ ଘର ସଫା କରିବା ପାଇଁ ସେ ଜିନିଷ ସବୁ କରାଯାଏ। ପଞ୍ଚକର୍ମର ନୀତି ହେଉଛି କ'ଣ କି, ଆମେ ସେ ଜିନିଷଟାକୁ ଯାହା ଆପଣଙ୍କର ଦୋଷ ଇଏ ଅଛି ଦେହରେ, ସେ ଜିନିଷଟାକୁ ଆମେ ପ୍ରଥମେ ଏକ୍ସେଲେଟ୍ କରୁ, ମାନେ ବାହାରକୁ ଶରୀରର ବାହାରକୁ ଯିବା ପାଇଁ ଦେଉ, ତାପରେ ଆମେ ଔଷଧ ଚିକିତ୍ସା କରୁ।
1: ଏଇସବୁ ତାମାନେ ପଞ୍ଚକର୍ମ ହେଲେ ନିଶ୍ଚିତ ଭାବରେ ଆମର ଭାଇ ଭଉଣୀମାନେ ବୟସ୍କ ଲୋକମାନେ
0: ମେନଲି ବୟସ୍କ ଲୋକମାନେ ସେମାନେ ବହୁତ ସୁବିଧା ସୁଯୋଗ ପାଇପାରିବେ।
1: ଆଉ ଗୋଟେ କଥା ହେଉଛି ଯେ ସାଧାରଣ ଭାବରେ ଏଇ ବୃଦ୍ଧାବସ୍ଥାରେ ଯେଉଁ ଗୋଟେ ସହଯୋଗ ଦରକାର ପରିବାରର, ଯେଉଁମାନେ ବୟସ୍କ ଲୋକ ହେଇଗଲେଣି, ସେଇଟା କେମିତି କ'ଣ?
0: ସେ ଯେଉଁ ସହଯୋଗ ଦରକାର ସେଇଟା ପାଇଁ ଆମର ବର୍ତ୍ତମାନ ଆମେ ବର୍ତ୍ତମାନ ନ୍ୟୁକ୍ଲିୟର ଫ୍ୟାମିଲି ହେଇଗଲୁଣି, କିନ୍ତୁ ନ୍ୟୁକ୍ଲିୟର ଫ୍ୟାମିଲି ହିସାବରେ ନୁହଁ, ସେଥିପାଇଁ ଆମେ ତାଙ୍କର ବ୍ୟବସ୍ଥା କରିବାକୁ ପଡ଼ିବ, କାରଣ ସେଇମାନେ ବୃଦ୍ଧ ଲୋକମାନେ ହିଁ ଆମ ସମାଜର ମେରୁଦଣ୍ଡ, ସେଇମାନେ ହିଁ ଆମକୁ ସେ କିଛି ନ କରନ୍ତୁ କିଛି ନ କରନ୍ତୁ କିଛି ଆମେ ଭାବୁଛୁ ଯେ ବର୍ତ୍ତମାନ ୟଙ୍ଗ ଜେନେରେସନ ଭାବୁଛନ୍ତି ସେମାନେ କିଛି କରୁନାହାନ୍ତି, କିନ୍ତୁ ସେମାନଙ୍କର ସବୁ ଜିନିଷ ତାଙ୍କର ପୁଅ ଝିଅମାନେ ସେ ଜିନିଷ କରିବାକୁ ବାଧ୍ୟ, କାରଣ ତାଙ୍କର ଯଦି ସେମାନେ ବି ବାହାରେ ଯଦି ପଢ଼ୁଛନ୍ତି କିଛି ଅସୁବିଧା ନାହିଁ, ଚାକିରି କରୁଛନ୍ତି, ତାଙ୍କର ଖାଇବା ପିଇବା କେମିତି ରୋଷେଇ କରିବେ କେମିତି କ'ଣ କରିବେ ସେଟା ସେ ଦାୟିତ୍ୱ ସବୁ ନେବା ଉଚିତ ତାଙ୍କ ପୁଅମାନେ ଆଉ ତାଙ୍କ ଝିଅମାନେ ନେବା ଉଚିତ।
1: ପାଠ ପଢ଼ୁଥିଲେ ନା କାହିଁକି ଦୂର ରହିଲେ ବି
0: ସେ ଜିନିଷ ଆପଣ କରିବା ପାଇଁ ହେବ।
1: ଆଉ ଗୋଟେ ଯେଉଁ କହୁଥିଲେ ବାତ କଥା, ସେ ବିଷୟ କୁହନ୍ତୁ।
0: ବାତ ହେଉଛି ଆପଣଙ୍କର ଦୁଇ ପ୍ରକାର ବାତ ଅଛି, ଗୋଟେ ହେଉଛି ସନ୍ଧି ବାତ, ଗୋଟେ ହେଉଛି ଆମ ବାତ। ଆଉ ସନ୍ଧି ବାତ ମାନେ ଯୋଉ ଆମର ସନ୍ଧିରେ ଯୋଉ ବାତ ତିଆରି ହୁଏ, ଆମ ବାତ ଇନ୍ ଦ ସେନ୍ସ ମାନେ ଆପଣଙ୍କର ଯୋଉ ଜିନିଷଟା ଆମେ ଖାଉଛେ ଇଏ କରୁଛେ ସେ ଜିନିଷଟା ଯଦି ବିଘଟିତ ନ ହବ ମାନେ ହଜମ ନ ହବ ଯଦି ସେଟା ବି ଗୋଟେ ରହିକିନା ସେ ଆମ ବାତ ତିଆରି ହୁଏ। ତେଣୁକରି ଆମ ବାତ ସାଧାରଣତଃ ବୃଦ୍ଧ ଲୋକମାନଙ୍କୁ ହୁଏନି, ସେଟା ହେଉଛି ଆମର ଯୁବାବସ୍ଥାରେ ଇଏ ହୁଏ, କିନ୍ତୁ ସନ୍ଧି ବାତ ହଜା ହୁଏ। ତାପରେ ଗୋଟେ ସିଆଟିକା ଯୋଉ କରୁଛନ୍ତି ସେଟାକୁ ଆମେ ଗୁଧ୍ରସି କହୁଛୁ, ଆମ ଭାଷାରେ ଗୁଧ୍ରସି ହୁଏ, ଏଇସବୁ ଜିନିଷ ହେଉଛି। ତେଣୁକରି ତାକୁ ଇଏ କରିବା ପାଇଁ ସାଧାରଣତଃ ଆମେ ସବୁବେଳେ ବାତ ଶୀତରୁ ଆମେ ରକ୍ଷା ପାଇବା ଉଚିତ। ସାଧାରଣତଃ ଏଇ ଥଣ୍ଡା ଦିନରେ ବାତର ପ୍ରକୋପଟା ବେଶୀ ଥାଏ, ତେଣୁକରି ଆମେ ଯେମିତି ଉଷୁମ ଚିକିତ୍ସାରେ ରହିବା ସବୁବେଳେ, ସେଥିପାଇଁ ମୁଁ ଆପଣଙ୍କୁ କହିଲି ସନ୍ଧ୍ୟା ବେଳ ଲବଣ ସୋରିଷ ତେଲ ମାଲିସ କରିବେ, ସେଟା ହେଉଛି ଆପଣଙ୍କର ସେଟା ହେଉଛି ବେବାଇ ମିନ୍ସ ଆପଣଙ୍କର ସବୁ ଜିନିଷ ଆପଣଙ୍କର ଲୋମକୂପ ଉପରେ ଯାଇକିନା ସାଙ୍ଗେ ସାଙ୍ଗେ କଫଟା ବି ଆପଣଙ୍କର ଏକ୍ସିଲେସନ ହେଇଯିବ, ବାହାରକୁ ବାହାରିଯିବ। ଯଦି କଫ ବି ବାହାରୁ ନଥିବ ତାହେଲେ କଫ ବି ବାହାରିଯିବ,
1: ମାନେ ସନ୍ଧ୍ୟା ବେଳ ଲବଣ ଆଉ ସୋରିଷ ତେଲ ଗରମ କରିକି କୋଟି କୋଟି ମାରିବ ଚାରିଆଡ଼େ,
0: ଆପଣଙ୍କ ଚାରିଆଡ଼େ ନାହିଁ, ଛାତିରେ ପଞ୍ଜରା ହାଡ଼ରେ ଛାତିରେ ମାରି ଯୋଉଠି ଆପଣଙ୍କର ଲଙ୍ଗସ ଅଛି ଛାତିରେ ଇଏ ପିଠିରେ ମାଲିସ କଲେ ଆପଣଙ୍କର କଫଟା ଆରାମସେ ବାହାରିଯିବ।
1: ଆଚ୍ଛା, ଅନେକ ଲୋକ ପୁରୁଣା ଘିଅ ମାରିଥାନ୍ତି,
0: ପୁରୁଣା ଘିଅ ବି ଅଛି, ପୁରୁଣା ଘିଅ ଅଛି, କିନ୍ତୁ ଆଜିକାଲି ପୁରୁଣା ଘିଅ ଆସିବାର ବହୁତ ମାନେ ବୈଦ୍ୟମାନେ ଆକ୍ଚୁଆଲି ପୁରୁଣା ଘିଅ କ'ଣ କି ସେମାନେ ମାସକୁ ମାସ କିଣିକିନା ସେମାନେ ରଖିକିନା ପୁରୁଣା କରନ୍ତି, କିନ୍ତୁ ଆଜିକାଲି ତ ଆଉ ସେମିତି ନାହିଁ, ମିଳୁଇ ନାହିଁ ଘିଅ, ଘିଅ କହିବାକୁ ଗଲେ ବଜାରରେ ଘିଅ ନାହିଁ, ଗାଈ ସଂଖ୍ୟା ବି କମିଗଲାଣି। ଯଦି ହଳଦୀ ବି ଯଦି ଖାଇବେ, ହଳଦୀ ଯଦି କ୍ଷୀରରେ ମିଶେଇକିନା ଖାଇବେ ସେ ବି ବହୁତ ବଢିଆ କଫ ନାଶକ ସିଏ।
1: ଆଉ ଗୋଟେ କଥା କୁହନ୍ତୁ ଯେ ଏଇ ଯୋଉ ବୟସ୍କ ଲୋକମାନଙ୍କର ବେଳେବେଳେ ଏଇ ଶୀତ ଦିନେ ହାତ ଟେକି ପାରନ୍ତିନି, ହାତ ଝିମ୍ଝିମ୍ କରେ, କୁହନ୍ତି ହାତଟା ମୋର ଝିମ୍ଝିମ୍ କରୁଛି, ଆଉ ପାପୁଲିରେ ତାଙ୍କ ପୁଅ ଝିଅମାନେ ଟିକେ ଜାଙ୍କି ଜୁଙ୍କା ଦେନେ ଟିକେ ଭଲ ଲାଗେ, ତ ସେଇଟାକୁ କେମିତି କ'ଣ କରିବା? କାରଣ ତାଙ୍କର ହାତ ଗୋଡ଼ ଯଦି ଠିକ୍ରେ ନ ଚାଲେ ବଡ଼ ମୁସ୍କିଲ କଥା।
0: ନିଜର ଯଦି ଯେତିକି ଆପଣଙ୍କ ନିତ୍ୟ ବ୍ୟବହାର ଜିନିଷ ଯଦି ସେ ଯଦି ନ କରିପାରିଲେ, ବୃଦ୍ଧ ବ୍ୟକ୍ତିମାନେ ଯଦି ନ କରିପାରିଲେ ସେଟା ହେଉଛି ହାଜାର୍ଡ ଆମର ଯିଏ ପାଖରେ ଯିଏ ଥିବ ତାଙ୍କର ପୁଅ ଝିଅମାନଙ୍କ ପାଇଁ ହାଜାର୍ଡ, ସେଥିପାଇଁ ସେମାନଙ୍କୁ ସୁସ୍ଥ ରଖିବା ଦରକାର ଏବଂ ତାଙ୍କର ନିତ୍ୟ ବ୍ୟବହାର ଜିନିଷ ଯେମିତି ସେ ନିଜେ ଖାଇବା ପିଇବା ଝାଡ଼ା ଯିବା ଗାଧେଇବା ସେମିତି ନିଜେ କରିପାରୁଥିବେ ସେଟା ହେଉଛି କରିବା ଦରକାର। ସେ ଯେଉଁ ଝିମ୍ଝିମ୍ ହେଉଛି ଯିଏ କହୁଛନ୍ତି ଝିମ୍ଝିମ୍ ହେଇଯାଉଛି, ଗୋଟେ ଜାଗାରେ ଷ୍ଟାଗ୍ନାଣ୍ଟ ହେଇକିନା ରହିଗଲେ ସେଟା ଝିମ୍ଝିମ୍ ହୁଏ ବେଶୀ, ଗୋଟେ ସାମରେ ବସିଗଲେ, ତେଣୁକରି ତାକୁ ଟିକେ ମାଲିସ କରିବା ଦରକାର। ତା ପାଇଁ କିଛି ଔଷଧ ବି କିଛି ଖାଇବା ଦରକାର, ଔଷଧ ଖାଇବା ପାଇଁ ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇକି ଔଷଧ ଖାଇବା ଦରକାର।
1: ଇଏ ତ ଗଲା ମାନେ ଆମର ବୟସ୍କ ଲୋକମାନଙ୍କ ପାଇଁ, ଯେଉଁମାନଙ୍କର ଘରେ ସବୁ ଆମର ବୃଦ୍ଧମାନେ ଅଛନ୍ତି, ବୃଦ୍ଧାମାନେ ଅଛନ୍ତି, ତାଙ୍କର ଯତ୍ନ ସମ୍ପର୍କରେ କହିଲେ। ତେବେ ଏମିତି କଥା କୁହନ୍ତୁ ଯେ ଆମର ସାଧାରଣ ଭାବରେ ବାଡ଼ି ଘରେ କି ପ୍ରକାରର ବ୍ୟବସ୍ଥା କଲେ, କି କି ଗଛ ଲଗେଇଲେ ଆମେ ସାଙ୍ଗେ ସାଙ୍ଗେ ଉପଶମ ପାଇପାରିବା, ଯେଉଁଟାକି ଘର ବୈଦ ଆମେ ନିଜେ ହେଇପାରିବା?
0: ଘର ବୈଦ ହେବା ପାଇଁ ନିଜେ ହେଲେ ନିଜ ବାଡ଼ିରେ ଯଦି ଗୋଟେ ଛୋଟିଆ ଜାଗା ଅଛି କି କ'ଣ ଅଛି ତାହେଲେ ସେ ଜିନିଷରେ ଆପଣ ସବୁ ଜିନିଷ ଲଗେଇ ପାରିବେ। ଗୋଟେ ଜିନିଷ ହେଉଛି ପୁଦିନା, ଗୋଟେ ବାସଙ୍ଗ ପତ୍ର, ଗୋଟେ ଘିଅ କୁଆରୀ, ନହେଲେ ଆପଣଙ୍କର ଯଦି ବେଗୁନିଆ ପତ୍ର ବି ରଖିପାରିବେ, ନହେଲେ ସବୁଠୁ ସିଙ୍ଗାରାର ଗଛ ଗୋଟେ ଲଗେଇ ପାରିବେ। ସେସବୁ ଜିନିଷ ଆପଣ ରଖିଲେ ବହୁତ ଜିନିଷ, ଆପଣ ଯଦି ସିଙ୍ଗାରାର ପତ୍ର ରସ 7 ନେଇକି ଆସିକି ତାକୁ ଛେଚିଦେବେ, ଛେଚି ଦେଇକିନା ଯଦି ଗୋଟେ 100 ପାଣିରେ ଯଦି ଆପଣ ତାକୁ ଫୁଟେଇକିନା 50 ରଖିବେ, ସିମ୍ରେ ଫୁଟେଇବେ, ଫୁଟେଇକି ତାକୁ ଯଦି ପିଇବେ ସେଟା ହେଉଛି ଆପଣଙ୍କର ବେଦନା ନାଶକ ବି ହେବ, ୱିଥ୍ ଆପଣଙ୍କୁ ଉର୍ଜା ଦେହରେ ବି ଦେବ। ବାସଙ୍ଗ ପତ୍ରକୁ ଆପଣ ଆରାମସେ ବାସଙ୍ଗ ପତ୍ରକୁ ଯଦି ଆପଣ ଖାଇବେ ତାହେଲେ ଆପଣଙ୍କର କଫ ନାଶକ ସେ ଜିନିଷ ବାସାବଲେୟ ତିଆରି ହେଉଛି, ତା ପାଇଁ ବହୁତ ପ୍ରକାର ଔଷଧ ବଜାରରେ ଅଛି, କିନ୍ତୁ ଆମେ ବାସଙ୍ଗ ପତ୍ରଟା କିଛି ନାହିଁ, ଛୋଟ ପିଲାଟାକୁ ଯଦି

0: କାଶ ବି ହେଉଛି, ଆପଣ ବାସଙ୍ଗ ପତ୍ର ରସ ଯଦି ଛେଚି ଦେବେ, ଛେଚି ଦେଇକିନା ତା ରସଟାକୁ ଟିକେ ଲଘୁ କରିବା ପାଇଁ ଟିକେ ଗୋଟେ ଲୁହା କି ଗରମ ଗୋଟେ କରିକିନା ତାଠୁ ଛାଡ଼ିଦେଲେ ସେ ଜିନିଷଟାକୁ ଆପଣ ପିଇବେ ଯଦି ବହୁତ ବଢିଆ। ଦୁଇ ଚାମଚ ବେଶୀ ନାହିଁ, ଗୋଟେ ଛୁଆକୁ ଯଦି ଦୁଇ ଚାମଚ ଲେଖା ଯଦି ଦିଆଯାଏ ତାହେଲେ ବହୁତ ଭଲ, 15 ଦିନ ଦେଲେ ସେ ପୁରା ଭଲ ହେଇଯିବ। କିଛି ଅସୁବିଧା
1: କେତେଟା ବାସଙ୍ଗ ପତ୍ର ଆଣିବା?
0: 7 ବାସଙ୍ଗ ପତ୍ର ଆଣନ୍ତୁ, 7 ବାସଙ୍ଗ ପତ୍ର ଛେଚିକିନା ଆପଣ ଖାଆନ୍ତୁ, କିଛି ଅସୁବିଧା ନାହିଁ।
1: ତାକୁ ଯେମିତି କହିଲେ ମାନେ ପାଣିରେ ଫୁଟେଇକି
0: ଖାଇବେ, ନହେଲେ ଆଇଦର ଛେଚି ଦେଇକି ତା ରସଟା କାଢ଼ିକିନା ସେଥିରେ ଗୋଟେ ଲୁହା ଗରମ କରିକିନା ଗୋଟେ ଛାଡ଼ି ଦେବେ, ଗୋଟେ ମାନେ ତାଟାକୁ ଲଘୁ କରିଦେବେ, ସେଟାକୁ ଟିକେ ହେଭି ଥାଏ ଆମର ତ ଗୁରୁ, ସେଟା ଲଘୁ କରିଦେବେ,
1: ମାନେ ଗୋଟେ କଣ୍ଟାକୁ ବି ଗରମ କରିକି ତା ଭିତରେ ଚାଖି
0: ଦିଆଯିବ।
1: ସେମିତି ଯୋଉ ବେଗୁନିଆ ପତ୍ର କଥା କହୁଛି,
0: ବେଗୁନିଆ ପତ୍ର ଗୋଟେ ଭଲ ଜିନିଷ ହେଉଛି, ବେଗୁନିଆ ପତ୍ର ବାତରେ ଆପଣଙ୍କର ତାକୁ ଟିକେ ଜଡ଼ା ତେଲରେ ଭାଜି ଦେଇକିନା ଯଦି ଛୋଟ ଛୋଟ କାଟି ସେଥିରେ ଗୋଟେ ଲେମ୍ବୁ ଚୁପୁଡ଼ି ଦେବେ, ଲେମ୍ବୁ ଚୁପୁଡ଼ି ଦେଇକିନା ଆପଣ ଯଦି ଗୋଟେ କଟନ କନରେ ବାନ୍ଧି ତାୱାରେ କି ସିମ୍ରେ ବସେଇକି ତାକୁ ଯଦି ତାକୁ ମାଲିସ କରିବେ ତାହେଲେ ସେଟା ବି ବେଦନା ନାଶକ।
1: ସେମିତି ପୁଦିନା ପତ୍ର କହୁଥିଲେ,
0: ପୁଦିନା ପତ୍ର ହେଉଛି ପେଟ ରୋଗ ପାଇଁ ବହୁତ ଭଲ। ଆପଣ ସକାଳେ ଯଦି ଉଷୁମ ପାଣିରେ ଯୋଉ ପିଇବା ପାଇଁ ସକାଳେ ଯୋଉ ଗୋଟେ 500 ଗ୍ରାମର ଉଷୁମ ପାଣି ଯଦି ଆପଣ ବସିକିନା ଯଦି ମଳାସନରେ ବସି ଆପଣ ପାଣିଟାକୁ ପିଇଲେ ତାହେଲେ ଆପଣ ବାଉଲ ଠିକ ଆସିବ, ଝାଡ଼ା ଠିକ ଆସିବ। ୱିଥ ସେଥିରେ ଆପଣ ଯଦି ପୁଦିନା ପତ୍ର ଗୋଟିଏ ଆଣି ଯଦି ଖାଇବେ ତାହେଲେ ବହୁତ ଭଲ। କୁଣ୍ଡିଆ ଗୋଟେ ଡେମ୍ଫ ଆଣିକିନା ଆପଣ ସେଥିରେ ଚୋବି ଚୋବିକିନା ପୁଦିନା ପତ୍ରରେ ଖାଇବେ, କିଛି ଅସୁବିଧା ନାହିଁ, ଡିଟକ୍ସିଫାଏ ହବ ଆପଣଙ୍କର ବଡିଟାକୁ।
1: ଆଚ୍ଛା, ଆଉ ଗୋଟେ ହେଉଛି ଆମର ଯୋଉ ଭୃଷୁଙ୍ଗା ପତ୍ର
0: ହେଉଛି ବହୁତ ଚାହିଦା ଆପଣଙ୍କର। ଆପଣ ଡାଇବେଟିସରେ ଆପଣ ଭୃଷୁଙ୍ଗା ପତ୍ର ଖାଇପାରିବେ, କିଛି ଅସୁବିଧା ନାହିଁ।
1: କେମିତି ଖାଇବେ?
0: ସକାଳୁ ଉଠି ପଡ଼ିକିନା ଆପଣ 7 ପତ୍ର ଆଣିକିନା ତାକୁ ଚୋବେଇକିନା ଖାଇବେ,
1: ବା ଗୋଟେ ଡେମ୍ଫ ଖାଇବେ।
0: ଡେମ୍ଫ ବେଶୀ ଖାଇବା ଦରକାର ନାହିଁ, ଅଳ୍ପ ଖାଇବେ। ସବୁ ଜିନିଷରେ ଆପଣଙ୍କର ଆୟୁର୍ବେଦିକରେ ଯଦି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କହିକି ସମସ୍ତେ କହୁଛନ୍ତି, କିନ୍ତୁ ପାର୍ଶ୍ୱ ପ୍ରତିକ୍ରିୟା ଯଦି ତାର କ୍ରିୟା ଅଛି ତାହେଲେ ତାର ପାର୍ଶ୍ୱ ପ୍ରତିକ୍ରିୟା ଅଛି। ତେଣୁକରି ଆୟୁର୍ବେଦିକରେ ବି ସେ ପାର୍ଶ୍ୱ ପ୍ରତିକ୍ରିୟା ଅଛି, ତେଣୁକରି ଯେତେବେଳେ ବି ଖାଇବେ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେଇକିନା ଖାଇବେ ଯାହା ବି ଜିନିଷ।
1: ତେବେ ଆଉ ଆମର ଭାଇ ଭଉଣୀ ମାନଙ୍କୁ ଏଇ ମର୍ମରେ ଆପଣ କଣ କହିବା ପାଇଁ ଚାହିଁବେ?
0: ଏଇ ମର୍ମରେ ମୁଁ କହିବା ପାଇଁ ଚାହିଁବି ଯେ ବୃଦ୍ଧମାନଙ୍କୁ ସମ୍ମାନ ଏବଂ ସୁସ୍ଥ ଦେବା ଏବଂ ଆମ ସମସ୍ତଙ୍କୁ ଦାୟିତ୍ୱ ଯେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶରେ ହିଁ ଆୟୁର୍ବେଦ ଚିକିତ୍ସା ନେବା ପାଇଁ ପରାମର୍ଶ ଦେବା।
1: ଡକ୍ଟର କଲ୍ୟାଣ କୁମାର ମାଝି, ଆଜି ଆପଣ ବୃଦ୍ଧା ଅବସ୍ଥାରେ ତାଙ୍କର ଯତ୍ନ ଏବଂ ଘର ବୈଦ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ, ଜୟ ଆୟୁର୍ବେଦ।
2: ହଉ, ଆଲୋଚନା ବହୁତ କଥା ହେଲା, ଏଥର ଆସ ଗୋଟେ ଗୀତ ଶୁଣିବା ଆଉ।
1: ହଉ ତାହେଲେ।

0: ସବୁଦିନ ଭଳି ଆଜି ଆମର ସମୟ ଅବଧି ସରିବା ଆଗରୁ ଆଉ ଥରେ ଆପଣମାନଙ୍କୁ ନିବେଦନ କରୁଛୁ, ଆମ କାର୍ଯ୍ୟକ୍ରମ ତ ଆପଣମାନେ ଶୁଣୁଛନ୍ତି, କିନ୍ତୁ କାର୍ଯ୍ୟକ୍ରମ ବିଷୟରେ ମତାମତ ଦେଇକି ବା ଆପଣଙ୍କର ସୁବିଧା ଅସୁବିଧା ସମସ୍ୟା ସବୁ କଥା ଲେଖିକି ଆମର ଚାଷବାସ ବିଭାଗକୁ ଜଣାଇଲେ ଆମେ ନିଶ୍ଚିତ ଭାବରେ ରବିବାର ଦିନ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ଆପଣଙ୍କ ଚିଠିକୁ ପଢିବୁ ଏବଂ ଯାହା ସୁବିଧା ଅସୁବିଧା କଥା ହୁଏତ ଉତ୍ଥାପନ କରିପାରିବାରେ ଆମେ ସଫଳ ହେବୁ।
1: ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଜଗା ହାତରେ ପଖା, କଣ୍ଠଦାନ କରିଛନ୍ତି ଅଜିଜ ମୁନ୍ନା।

ପରବର୍ତ୍ତୀ କଥା ଚିତ୍ର ସମୟ ଖେଳୁଛି ଚକା ଭରି କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅଭିଜିତ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।

0: ଉଷା କମ୍ପାନୀର ଇଲେକ୍ଟ୍ରିକ୍ ଫ୍ୟାନ୍, ଉଷାର ସିଲେଇ ମେସିନ୍, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ୍, ଜେଟ୍ ସମର୍ସିବୁଲ ମନୋବ୍ଲକ୍ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆଜି ଆସନ୍ତୁ ଅଂଶୁଘାତ ହେଲେ କଣ କରିବା ଏ ସମ୍ପର୍କରେ ଆଲୋଚନା କରିବା। ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିବାରେ ଲାଗିଛି। ବର୍ତ୍ତମାନର ବାୟୁମଣ୍ଡଳର ଉତ୍ତାପ 45 ଡିଗ୍ରୀରୁ ଅଧିକ ଟପିଲାଣି। ଏତେ ଖରାରେ ଯଦି ଆମେ ବାହାରକୁ ବାହାରୁଛନ୍ତି ତାହେଲେ ଆମକୁ ଅଂଶୁଘାତ ହେବାର ସମ୍ଭାବନା ରହୁଛି। ତେବେ ଖରାଦିନେ ଅଂଶୁଘାତ କାହିଁକି ହୋଇଥାଏ, ଅଂଶୁଘାତ ହେବାର କାରଣ କ'ଣ, ଏହାର ପ୍ରତିକାର କ'ଣ ରହିଛି, ଏ ସମସ୍ତ ବିଷୟରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି।

0: ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଏସୋସିଏଟ ପ୍ରଫେସର ମେଡିସିନ ବିଭାଗରୁ ଡାକ୍ତର ପ୍ରସନ୍ନ କୁମାର ରାଥର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଜାଣିବାକୁ ଚାହିଁବୁ ଯେ ଅଂଶୁଘାତ କହିଲେ ମେଡିକାଲ ଟର୍ମରେ ଆମେ କେମିତି ବୁଝିବା?
1: ଅଂଶୁଘାତ ହେଉଛି ସୂର୍ଯ୍ୟର ଅଧିକ ଉତ୍ତାପ ଜନିତ ତାପ ଜନିତ ଆଘାତ। ଏହା ଏକ ଆପତ୍କାଳୀନ ଏମର୍ଜେନ୍ସି ପ୍ରକ୍ରିୟା ଯେଉଁଥିରେ କି ଦରକାର ପଡ଼ିଲେ ଯଦି ଆମେ ରୋଗୀକୁ ଚିକିତ୍ସା କରିବା ନାହିଁ ତାହେଲେ ତାଙ୍କର ମୃତ୍ୟୁ ମଧ୍ୟ ହେଇପାରେ। ଯେହେତୁ ସୂର୍ଯ୍ୟଙ୍କର ଅନ୍ୟ ନାମ ହେଉଛି ଅଂଶୁମାନ, ତେଣୁ ଅଂଶୁଘାତ ମାନେ ସୂର୍ଯ୍ୟଙ୍କ ତାପଜନିତ ଆଘାତ। କିନ୍ତୁ ଏଇଠି ଗୋଟିଏ ଆମେ ମନେ ରଖିବା, ଯେଉଁଟା ଯେ ସୂର୍ଯ୍ୟ ତାପରେ ନଗଲେ ମଧ୍ୟ ଅଧିକ ଉଷ୍ଣ ଆର୍ଦ୍ର ପରିବେଶ, ପବନ ଚଳାଚଳ କରୁନଥିବା ଜାଗା ଏବଂ ପାଣି ପିଉନଥିବା କ୍ଷେତ୍ରରେ ମଧ୍ୟ ଲୋକମାନଙ୍କୁ ଅଂଶୁଘାତ ହୋଇଥାଏ। ଏବଂ ସେ ଅଂଶୁଘାତ ପରିସ୍ଥିତିରେ ସାଧାରଣତଃ ବୃଦ୍ଧ ଲୋକମାନେ ଏବଂ ପିଲାମାନେ ପୀଡ଼ିତ ହୋଇଥାନ୍ତି।
0: ପ୍ରାଥମିକ ଅବସ୍ଥାରେ ଆମେ କିପରି ଅନୁଭବ କରିବା ଯେ ଆମକୁ ସାଇନ୍ଷ୍ଟ୍ରୋକ୍ ବା ଅଂଶୁଘାତ ହୋଇପାରେ?
1: ଦେଖନ୍ତୁ, ଯେଉଁ ଲୋକଟି ଆସିଲା ତାକୁ ଦେଖିବେ, ଆପଣ ଲକ୍ଷ୍ୟ କରିବେ, ସେ ଗୋଟେ ଖରା ସମୟରେ ବିନା ଛତାରେ ବିନା ପାଣି ପିଇକି ବା ଗୋଟେ ଦୀର୍ଘ ଆଦର ସେ ଚାଲି ଚାଲି ଆସିଛନ୍ତି ବା ସାଇକେଲ ଚଲେଇ ଆସିଛନ୍ତି ବା ମୋଟରସାଇକେଲ ଆସିଛନ୍ତି ବା କୌଣସି ଗରମ ପରିବେଶରେ ସେ କାମ କରୁଥିଲେ, ମନେକର ରୋଷେଇଆ ଲୋକ ଗରମ ପରିବେଶରେ କାମ କରୁଥିଲେ ଗ୍ରୀଷ୍ମ କାଳରେ, ସେ ଆସିଛନ୍ତି। ହଠାତ୍ ଆପଣ ଦେଖିବେ ଯେ ସିଏ ଅସ୍ତବ୍ୟସ୍ତ ହେଉଛନ୍ତି, ବାୟା ବାୟା ପରିକା ହେଉଛନ୍ତି, ତାଙ୍କ ମୁଣ୍ଡ ବଥା ହେବା କହୁଛନ୍ତି, ବାନ୍ତି ବାନ୍ତି ଲାଗୁଛି ବୋଲି କହୁଛନ୍ତି, ବାନ୍ତି ବି କରି ପକଉଛନ୍ତି, ଆଉ ତାଙ୍କୁ ଯେମିତି ପଡ଼ିଗଲା ପରି ଲାଗୁଛି ଏବଂ ତାଙ୍କ ହାତକୁ ଛୁଇଁଲେ ଆପଣ ଦେଖିବେ ଅଧିକ ଗରମ ଲାଗୁଛି ଏବଂ ଚର୍ମ ତାଙ୍କର ଶୁଖିଲା ଅବସ୍ଥା ଥାଉଛି ଏବଂ ଝାଳ ତାଙ୍କ ଦେହରୁ ବୋହୁନି। ଏହିପରି ପରିବେଶ ଦେଖିଲେ ଆପଣ ଜାଣିବେ ଯେ ସେ ଅଂଶୁଘାତରେ ପୀଡିତ ହେବାକୁ ଯାଇଛନ୍ତି ବା ହେଇଛନ୍ତି।
0: ଆଗ କଥା ଯଦି ଆମେ ଚିନ୍ତା କରିବା ତେବେ ଉତ୍ତର ଭାରତରେ ଗ୍ରୀଷ୍ମ କାଳରେ ଅଂଶୁଘାତ ଲୁ ଇତ୍ୟାଦି ଅଧିକ ଦେଖାଯାଉଥିଲା, କିନ୍ତୁ ଆମ ଓଡ଼ିଶାରେ ବା ଆମ ଅଞ୍ଚଳରେ ଏହା ଅତି କମ୍ ପରିମାଣରେ ଦେଖାଯାଉଥିଲା, ତେବେ ଏହାର କାରଣ କ'ଣ?
1: ଆମ ପିଲାବେଳେ ଆପଣ ଠିକ କହିଛନ୍ତି ଯେ ଆମ ପିଲାବେଳେ ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହକୁ ସାଧାରଣତଃ ଲୁ ଏବଂ ଅନ୍ୟାନ୍ୟ ବିଭିନ୍ନ ଅଞ୍ଚଳରେ ରାଜସ୍ଥାନ, ଦିଲ୍ଲୀ ଏବଂ ଉତ୍ତର ଭାରତରେ ବିଭିନ୍ନ ନାଁରେ ଏହା ପରିଚୟ ଥାଏ ଏବଂ ସେହି ଗରମ ପ୍ରବାହ ଆସିଲେ ଯେଉଁଟା ମୁଁ ଆପଣଙ୍କୁ ପ୍ରଥମରେ କହିଥିଲି ଯେ ଲୋକମାନେ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ରେ ପୀଡ଼ିତ ହେଉଥିଲେ ଏବଂ ଉତ୍ତାପଜନିତ ଯେଉଁ ଆଘାତ ସେଥିରେ ପୀଡ଼ିତ ହୋଇ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ। ସେ ସମୟରେ ସୌଭାଗ୍ୟକୁ ଆମ ଅଞ୍ଚଳରେ ଜଳ ଏବଂ ଜଙ୍ଗଲର ପରିମାଣ ଏତେ ଅଧିକ ଥିଲା ଯେ ଏସବୁ ଘଟଣା କାଁ ଭାଁ ଘଟୁଥିଲା। ଜଣେ ଅଧିକ ଲୋକ ଖରା କାଳରେ ଏବଂ ସେମାନେ ଯାଉଥିଲେ ବୁଲାବୁଲି କରୁଥିଲେ ବା ଅନ୍ୟାନ୍ୟ ସବୁ କାମ କରୁଥିଲେ କୃଷି କର୍ମରେ, ତାଙ୍କ ଭିତରୁ କେତେ ଜଣଙ୍କୁ ହୁଏତ ଅଂଶୁଘାତ ହେଉଥିଲା। କିନ୍ତୁ ଉତ୍ତର ଭାରତ ପରି ଯେପରି ତାଙ୍କର ଜଳବାୟୁରେ ସେ ସମୟରେ ହେଉଥିଲା, ଆମ ଅଞ୍ଚଳର ଉତ୍ତାପ ଏତେ ପରିମାଣରେ ସେଥିରେ ପ୍ରବାହ ହେଉନଥିଲା। ତାର କାରଣ ହେଲା ସେ ସମୟରେ ଆମର ଅନେକ ଜଙ୍ଗଲର ପରିମାଣ ରହିଥିଲା ଏବଂ ଆମର ସେ ଅନୁସାରେ ପାଣି ଜଳାଶୟ ଇତ୍ୟାଦିର ପରିମାଣ, ପାଣି ଜଳ ପ୍ରବାହର ପରିମାଣ ଯଥେଷ୍ଟ ପରିମାଣରେ ହେଉଥିଲା, ଯାହାଫଳରେ ଉତ୍ତାପଟା ଆପଣଙ୍କର ଏତେ ଆଘାତ ଦେଇପାରୁ ନଥିଲା।
0: ତେବେ ଅଂଶୁଘାତରେ ପୀଡିତ ଥିବା ରୋଗୀର କଣ ଲକ୍ଷଣ ଦେଖାଯାଏ?
1: ଦେଖନ୍ତୁ, ମୁଁ ଆପଣଙ୍କୁ ପ୍ରଥମରୁ କହିଛି ଯେଉଁ ପୂର୍ବରୁ ଯେଉଁ ଆଲୋଚନା କଲେ ଯେ ସେ ଆସିଲା ମାନେ ରୋଗୀର ଚର୍ମ ଛୁଇଁବାକୁ ବହୁତ ଗରମ ଲାଗୁଥିବ, ଚର୍ମ ଶୁଖିଲା ଥିବ, ଝାଳ ବୋହୁନଥିବ, ମୁଣ୍ଡ ବଥା ହେଉଥିବ କହୁଥିବ, ବାନ୍ତି ବାନ୍ତି ଲାଗିବ, ବାନ୍ତିଆ ବାନ୍ତିଆ ଲାଗୁଥିବ, ବାନ୍ତି ମଧ୍ୟ କରିପକଉଥିବ ଏବଂ ତାକୁ ଦେଖିବେ ସେ ଗୋଟେ ଇତିହାସ ନେବେ ଯେ ସିଏ ଗୋଟେ ଥକା ମାନେ ତାପଜନିତ ଥକା ଭାବ, ଗୋଟେ ଯେମିତି ଠକିଗଲେ ଗୋଟେ ଲୋକର ଯେମିତି ଧଇଁସ ହେଉଥାଏ ସେହିପରି ସେ ହେଉଥିବେ ଏବଂ ସେଥିରେ ସେହିପରି ହେଉଥିବା ସମୟରେ ଆପଣ ଜାଣିପାରିବେ ଏବଂ ତାଙ୍କୁ ପଚାରିଲେ ସେ କହିବେ ଯେ ବହୁତ ସମୟ ଧରି ମୁଁ ସୂର୍ଯ୍ୟାଲୋକରେ କାମ କରୁଥିଲି ବା ସୂର୍ଯ୍ୟାଲୋକରେ ଥିଲି, ମୁଁ ଶ୍ରମିକ ଭାବରେ କାମ କରୁଥିଲି କୌଣସି କୋଠା ତିଆରି କରିବାରେ ବା ମୁଁ ଶ୍ରମିକ ହିସାବରେ କାମ କରୁଥିଲି, କୌଣସି ସୂର୍ଯ୍ୟାଲୋକ ଅଣ୍ଡରରେ କୌଣସି ଛାଇ ନଥିଲା, ମୁଁ କୃଷି କର୍ମ କରୁଥିଲି କି ଅନ୍ୟାନ୍ୟ କିଛି କର୍ମ କରୁଥିଲି, ଯାହାଫଳରେ ଏହି ଅବସ୍ଥାରେ ସେ ଅଛନ୍ତି ବୋଲି ଆପଣ ଜାଣିପାରିବେ।
0: ତେବେ ସାଧାରଣ ଲୋକ କିପରି ଅଂଶୁଘାତରେ ପ୍ରାଥମିକ ଚିକିତ୍ସା କରିପାରିବେ?
1: ଦେଖନ୍ତୁ, ଯଦି ଆପଣ ଦେଖିଲେ ଜଣେ ଅଂଶୁଘାତ ରୋଗୀ ଆସିଲା, ଆପଣ ତ ମୁଁ କହିଲି ଗୋଟେ ସାଧାରଣ ଜ୍ଞାନ ଯେ ଖରାରେ ଯାଇଥିବେ, ଦେହ ହାତ ଗରମ ହେଇଥିବ, ମୁଣ୍ଡ ବୁଲଉଥିବ, ପଡ଼ି ଯାଉଥିବ, ବାନ୍ତି ବାନ୍ତି ଲାଗୁଥିବ ଏବଂ ଅଚେତ ହେଲା ପରି ଲାଗୁଥିବ ଏବଂ ଧଇଁସ ହିଁ ହେଉଥିବେ ଏବଂ ଦେହ ଗରମ ଥିବ, ସଙ୍ଗେ ସଙ୍ଗେ ତାଙ୍କୁ ଗୋଟେ ଶୀତଳୀକରଣ ପ୍ରକ୍ରିୟା କରିବାକୁ ପଡ଼ିବ। ତାମାନେ ଆପଣ ତାଙ୍କୁ ଗୋଟେ ଛାଇଆ ଜାଗାକୁ ନେଇଯିବେ, ଯଦି ଆପଣ ଦେଖିଲେ ଫିଲ୍ଡ ପାଖରେ କେଉଁଠି ଅଛି, ନାହିଁ ତ ଗୋଟେ ପବନ ଚଳପ୍ରଚଳ କରୁଥିବା ଜାଗାକୁ ତାଙ୍କୁ ନେଇଯିବେ, ତାଙ୍କର ଲୁଗାପଟା ଖୋଲି ଢିଲା ପୋଷାକ ପିନ୍ଧେଇବେ, ଲୁଗାପଟା ଯଦି ଟାଇଟ୍ ଥିବ, ବେଲ୍ଟ ପିନ୍ଧିଥିବ ସେଗୁଡ଼ାକ ଆପଣ ଖୋଲିଦେବେ, ତାପରେ ବିଞ୍ଚଣା ଯଦି ଥିବ, ଆପଣ ଫ୍ୟାନ୍ ଚଲେଇବେ ଯଦି ଇଲେକ୍ଟ୍ରି ନଥିବ ସେ ଜାଗାରେ ଆପଣ ବିଞ୍ଚଣା ବା ଯେଉଁଥିରେ ହଉ ପତ୍ର ହଉ କି କାଗଜ ହଉ କି ଲୁଗା ହଉ କି ଗାମୁଛା ହଉ ସେଥିରେ ଆପଣ ଇଏ କରିବେ। ଯଦି ଆପଣ ପାଇଗଲେ ବରଫ ମିଶା ପାଣି ତାହେଲେ ତାଙ୍କ ଦେହରେ ଆପଣ ଲେପ ଦେବାକୁ ଚେଷ୍ଟା କରିବେ ଏବଂ ଯଦି ବରଫ ମିଶା ପାଣି ନାହିଁ ତାହେଲେ ଥଣ୍ଡା ପାଣି ବା ଖାଲି ପାଣିରେ ମଧ୍ୟ ତାଙ୍କୁ ଚେଷ୍ଟା କରିବେ ତାଙ୍କ ମୁହଁରେ ସ୍ପ୍ରେ କରିଦେବା ପାଇଁ ବା ଛିଞ୍ଚି ଦେବା ପାଇଁ ବା ତାଙ୍କ ମୁହଁରେ ଦେହ ହାତ ସବୁ ପୋଛି ଦେବା ପାଇଁ ଏବଂ ଯଦି ଏୟାର କଣ୍ଡିସନିଂ ଅଛି ତାହେଲେ ସେ ଏୟାର କଣ୍ଡିସନିଂରୁ ଆଜିକାଲି ସରକାରୀ ବ୍ୟବସ୍ଥାରେ ତାଙ୍କର ସବୁ ହିଟ୍ ଷ୍ଟ୍ରୋକ୍

0: ପିରିୟଡ୍ରେ ୟୁଜୁଆଲି ସେମାନଙ୍କୁ ବରଫ ଖଣ୍ଡ ସପ୍ଲାଏ ଦିଆଯାଉଛି ଏବଂ ଏୟାର କଣ୍ଡିସନ ଲାଗିଥିବା ଘର ମଧ୍ୟରେ ତାଙ୍କୁ ରଖାଯାଉଛି ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ଓଆରଏସ୍ ପିଇବାକୁ ଦେବେ। ଆପଣ ଜାଣିଛନ୍ତି ଓଆରଏସ୍ ନଥିଲେ ଲୁଣ ଲେମ୍ବୁ ଚିନି ବା ସେଇ ଟାଇପ୍ର ଜିନିଷ ତାଙ୍କୁ ପିଇବାକୁ ଦେବେ ଏବଂ ଯଦି ସେଥିରେ ନହେଲେ ଆପଣ ତାଙ୍କୁ ମାନେ ସେଇଥିରେ ପ୍ରାୟ ଅଧିକାଂଶ ଲୋକ ଇମ୍ପ୍ରୁଭ୍ କରିଯିବେ ମାନେ ତାଙ୍କ ଅବସ୍ଥା ଭଲ ଆଡ଼କୁ ଗତି କରିବ।
1: ସାଧାରଣତଃ ଆମର କୃଷକ ବା ଚାଷୀ ଭାଇମାନେ ଖରାକୁ ଖାତିର ନ କରି ସେମାନେ ବିଲବାଡ଼ିରେ ସାଧାରଣତଃ କାମ କରିଥାନ୍ତି, ତ ସେମାନଙ୍କ ପାଇଁ କଣ ଉପଦେଶ ଦେବେ?
0: ତାଙ୍କ ପାଇଁ ଉପଦେଶ ହେଲା ଯେ ସେମାନେ ନିଶ୍ଚିତ ଭାବରେ ପାଣି ନିଜ ସାଙ୍ଗରେ ନେଇକି ଯାଇଥିବେ, ଯେଉଁଥିରେ ନିଅନ୍ତୁ ପାଣି, ତାଙ୍କୁ ଯେଉଁଥିରେ ସୁବିଧା ହେବ ପାଣି ନିଅନ୍ତୁ ଏବଂ ସେମାନେ ଚେଷ୍ଟା କରିବେ ଯେ ସେହି ସମୟରେ ଯେଉଁଟା ସବୁଠୁ ଅଧିକ ଉତ୍ତାପ ପ୍ରବାହ, ସୂର୍ଯ୍ୟ ଉତ୍ତାପ ପ୍ରବାହର ସମୟ ଦିନ 11-3 ଭିତରେ ସେମାନେ କାମ କିଛି କରିବେ ନାହିଁ ଏବଂ ସେମାନେ ଛାଇଥିବା ଜାଗାରେ ବସି ରହିବେ, ପାଣି ପିଇବେ ଏବଂ ସାଧାରଣତଃ ଯେଉଁ କହନ୍ତି ଏହି ଦିନରେ ଘରୁ ଯଦି ନେଇପାରିବେ ଖାଦ୍ୟ ହିସାବରେ କାଞ୍ଜି ବା ତାଙ୍କର ଯେଉଁ ଲୁଣ ଲେମ୍ବୁ ଚିନି ପାଣି ବା ଘୋଳ ଦହି ଏସବୁ ଜିନିଷ ନେଇ ସେ ମଧ୍ୟ ପିଇପାରିବେ ଏବଂ ଯଦି ସେମାନଙ୍କ ପାଖରେ ପସିବୁଲ ଥାଏ ତାହେଲେ କାକୁଡ଼ି ତରଭୁଜ ଏସବୁ ଖାଦ୍ୟ ଖାଇ ଏଇ ଯେଉଁ ଉତ୍ତାପ ଜନିତ ଯେଉଁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ଏବଂ ବାରମ୍ବାର ଶୋଷ ନ ଲାଗୁଥିଲେ ମଧ୍ୟ ସେମାନେ ପାଣି ପିଇବେ।
1: ତେବେ କେଉଁ ସମୟରେ ଆମେ ରୋଗୀକୁ ହସ୍ପିଟାଲାଇଜେସନ କରିବା ଦରକାର ପଡ଼ିଥାଏ?
0: ମୁଁ ଆପଣଙ୍କୁ ଆଗରୁ କହିଲି ଯେ ଶୀତଳୀକରଣ ପ୍ରକ୍ରିୟାରେ ତାକୁ ଆପଣ ଶୀତଳ କରିବାକୁ ଚେଷ୍ଟା କଲେ, ବରଫ ମିଶା ପାଣି ଦେବାକୁ ଚେଷ୍ଟା କଲେ ବା ଥଣ୍ଡା ପାଣି ଦେବାକୁ ଚେଷ୍ଟା କଲେ ଏବଂ ତାଙ୍କୁ ଲୁଣ ଲେମ୍ବୁ ଚିନି ପାଣି ପିଇବାକୁ ଚେଷ୍ଟା କଲେ ଏବଂ ତାଙ୍କର ମୁଁ ଦେହ ହାତ ପୋଛିଦେଲେ, ପବନ ଚଳନ କରିବାକୁ ଚେଷ୍ଟା କଲେ, ତଥାପି ଯଦି ସେ ଇମ୍ପ୍ରୁଭ୍ କଲେ ନାହିଁ ତାହେଲେ ତାଙ୍କୁ ଆପଣ ହସ୍ପିଟାଲକୁ ନେବା ପାଇଁ ଚେଷ୍ଟା କରିବେ, କାହିଁକିନା ଅଂଶୁଘାତ ଏକ ଏମର୍ଜେନ୍ସି, ଏପରିକି ମୃତ୍ୟୁ ମଧ୍ୟ ହୋଇଥାଏ।
1: ସେ ସମୟରେ ଆମେ ରୋଗୀକୁ କେଉଁ ସବୁ ଖାଦ୍ୟ ଖାଇବାକୁ ଦେବା ଦରକାର?
0: ହଁ, ରୋଗୀକୁ ଯଦି ଆପଣ ପଚାରିଲେ ତାହେଲେ ରୋଗୀକୁ ସେହି ସମୟରେ ଆପଣ ତାଙ୍କୁ ଯଥେଷ୍ଟ ପାଣି ପିଇବାକୁ ଦେବେ, ତାଙ୍କୁ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ପାଇଁ ଦେବେ, ମସଲା ଯୁକ୍ତ ଖାଦ୍ୟ କିଛି ଦେବେ ନାହିଁ ଏବଂ ଯଦି ପାରିବେ ତାଙ୍କୁ ପଇଡ଼ ପାଣି, ଘୋଳ ଦହି, ପଣା ସର୍ବତ ଏବଂ ବିଶୁଦ୍ଧ ଥଣ୍ଡା ପାଣି ତାଙ୍କୁ ପିଇବାକୁ ଦେବେ ଏବଂ ପଖାଳ ତୋରାଣିରେ ଲୁଣ ମିଶାଇ ମଧ୍ୟ ଖାଇଲେ ତାଙ୍କୁ ମଧ୍ୟ ସୁସ୍ଥ ଲାଗେ।
1: ତେବେ ଅଂଶୁଘାତରେ ପୀଡିତ ନ ହେବା ପାଇଁ ସାଧାରଣତଃ କଣ ପ୍ରତିକାର ପଦକ୍ଷେପ ନିଆଯାଇପାରେ?
0: ପ୍ରଥମ କଥା ହେଲା ଯେ ଆପଣ ସେ ସମୟରେ ଖରାକୁ ଆଭଏଡ୍ କରିବେ, ହିଟ୍ ଆଣ୍ଡ ହେଭି ଏକ୍ସରସାଇଜ୍, ଆପଣ ସେ ସମୟରେ ଖରାକୁ ଯିବେ ନାହିଁ ଏବଂ ଅତ୍ୟନ୍ତ ଭୀଷଣ ଭାବରେ ଯେଉଁ ଶ୍ରମ ସେ ଶ୍ରମ କରିବେ ନାହିଁ। ତାପରେ ଦ୍ୱିତୀୟ କଥା ହେଉଛି ବର୍ତ୍ତମାନ ଏଇ କୋଭିଡ୍ ପିରିୟଡ୍ରେ ଲୋକମାନେ ଯେଉଁ ଘର ଭିତରେ ରହିଥିଲେ ସେମାନେ ସମସ୍ତେ ବର୍ତ୍ତମାନ ଖରା ତରା ନ ମାନି ବୁଲିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଆମର ଅନୁରୋଧ ଯେ ସେମାନେ କୋଭିଡ୍କୁ ମୁକ୍ତ ହେଲା ମାନେ ଖରାରୁ ମଧ୍ୟ ଅଂଶୁଘାତ ମଧ୍ୟ ଆଉ ଏକ ବିପଦ ଯେଉଁଥିରେ କି ନିଜକୁ ନିଜେ ଆମକୁ ସଚେତନ ହେବାକୁ ପଡ଼ିବ। ଖରାରେ ବାହାରକୁ ଯିବେ ନାହିଁ, ଦିନ 11-3 ଭିତରେ କାମ କରିବେ ନାହିଁ, ଶ୍ରମ ମଧ୍ୟ ଏଡ଼ାଇବେ, ଧଳା ପୋଷାକ ପିନ୍ଧିବେ, ଧଳା ଛତା ମଧ୍ୟ ଖରାରେ ବାହାରକୁ ବ୍ୟବହାର କଲେ କରିପାରିଲେ ବହୁତ ଭଲ, ଶୋଷ ନ ଲାଗିଲେ ମଧ୍ୟ ଘର ଭିତରେ ପାଣି ପିଇବେ, ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବେ, ମସଲା ଯୁକ୍ତ ଖାଦ୍ୟ ଖାଇବେ ନାହିଁ, ମଦ୍ୟପାନ କରିବେ ନାହିଁ, ଉଦ୍ବିଗ୍ନ ବା ଚାପରେ ରହିବେନି, କୌଣସି ପ୍ରକାର ଟେନସନ୍ ନେବେ ନାହିଁ। ଟେନସନ୍ ନେଲେ ମଧ୍ୟ ବେଳେବେଳେ ମନେ ହୋଇକି ଯେଉଁ ଆପଣଙ୍କର ମାନସିକ ଅବସାଦ ଘଟି ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ବିକାର ବା ଆଘାତ ଜନିତ ଉପସର୍ଗ ଦେଖାଯାଇପାରେ। ଓଦା କନାରେ ଦେହ ପୋଛିବେ, ପାଣି ବୋତଲ ବା ଓଆରଏସ୍ ସାଙ୍ଗରେ ରଖିବେ ଯୁଆଡ଼େ ଆପଣ ଯିବେ ଏବଂ ଆମର ଆଗରୁ ଗୋଟେ ଥିଲା ଗ୍ରାମ ଅଞ୍ଚଳରେ ଏବଂ ସହରାଞ୍ଚଳରେ ଯଦି ପାରିବେ ଚନ୍ଦନ ଘୋରି ଦେହରେ ବା ମୁଣ୍ଡରେ ଲଗେଇବେ, ସେଟା ମଧ୍ୟ କିଛି ଥଣ୍ଡା ମଧ୍ୟ ଦେହକୁ କରେ ବୋଲି କହନ୍ତି।
1: ତେବେ ଛୋଟ ଶିଶୁ ଏବଂ ଗର୍ଭବତୀ ମାମାନଙ୍କୁ କଣ ପରାମର୍ଶ ଦେବେ?
0: ଜଣେ ଗର୍ଭବତୀ ମହିଳାଙ୍କ ଉପରେ ସବୁ ପ୍ରକାର ଚାପ, କାରଣ ସିଏ ନିଜର ପାଇଁ ଏବଂ ନିଜ ଗର୍ଭରେ ବଢୁଥିବା ଶିଶୁଟି ପାଇଁ ଦୁଇ ପ୍ରକାର ଜିନିଷର ସିଏ ମୁକାବିଲା କରୁଥାନ୍ତି, ତେଣୁ ତାଙ୍କୁ ସବୁବେଳେ ଅନୁରୋଧ ଯେ ସିଏ ଯେକୌଣସି ଏହିପରି ଉତ୍ତାପ ଯୋଉଗୁଡ଼ା ମୁଁ କହିଲି ସେ ଉତ୍ତାପ ଜନିତ ପରିବେଶକୁ ସେ ଆଭଏଡ୍ କରିବାକୁ ଚେଷ୍ଟା କରିବେ। ମନେ କରନ୍ତୁ ସେ କୌଣସି ପ୍ରକାର ବାହାଘରକୁ ବ୍ରତ ଘରକୁ ଯାଇଛନ୍ତି, ସେ ଭିଡ଼ ମଧ୍ୟରେ ସେ ରହିବେ ନାହିଁ, ପବନ ଚଳାଚଳ କରୁଥିବା ଜାଗାକୁ ଯିବେ, ପାଣି ପିଇବେ ଏବଂ ଲୁଣ ଲେମ୍ବୁ ଚିନି ପାଣି ପିଇବେ ଏବଂ ସେ ରେଷ୍ଟ ନେବାକୁ ବିଶ୍ରାମ ନେବାକୁ ଚେଷ୍ଟା କରିବେ। ପିଲାମାନଙ୍କୁ ମଧ୍ୟ ସେଇ କଥା, ସେମାନେ ଭିଡ଼ ମଧ୍ୟରେ ରହିବେ ନାହିଁ ଏବଂ ବିଭିନ୍ନ ପ୍ରକାର ମସଲା ଯୁକ୍ତ ଖାଦ୍ୟ ସବୁ ଖାଇବେ ନାହିଁ, ପାଣି ପିଇବେ ଯଥେଷ୍ଟ ପରିମାଣରେ ଏବଂ ଭଲ ପାଣି ପିଇବେ, ବିଶୁଦ୍ଧ ପାଣି, ସର୍ବତ, ପଣା ଏସବୁ ଜିନିଷ ସେମାନେ ପିଇପାରିବେ, ଘୋଳ ଦହି, ପଇଡ଼ ପାଣି ଏସବୁ ଜିନିଷ ସେମାନେ ଯଥେଷ୍ଟ ପରିମାଣରେ ପିଇପାରିବେ।
1: ତେବେ ପରିଶେଷରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ ଏବଂ କଣ ସବୁ ପଦକ୍ଷେପ ନେବେ, ସେଥିପାଇଁ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
0: ଯେ ଯେଉଁ ଜୀବନ ଶୈଳୀରେ ଯେଉଁ ଆମର ଅଛି ଯେ ଖରାଦିନେ ଆଗେ କହୁଥିଲେ ଏମିତି ଆଗ ତ ନଥିଲା ସମୟ, ଲୋକମାନେ ଚାଲିକି ଯାଆନ୍ତୁ କି ସାଇକେଲରେ ଯାଆନ୍ତୁ ଗୋଟେ ଛତାଟେ ନେଇକି ଯାଉଥିଲେ ଏବଂ ଦ୍ୱିତୀୟରେ ହେଉଛି ସେମାନେ ପାଦରେ ଗୋଟେ ଜୋତା ଯେଉଁଠି ପୁରା ଜୋତା ପିନ୍ଧୁଥିଲେ, ତେଣୁ ତାପ ଉପରେ ସେ ତାଙ୍କ ପାଦଟା ହଠାତ୍ ଗୋଟେ ତାପରେ ପଡ଼ୁନଥିଲା। ତାପରେ ଆପଣଙ୍କୁ ଯଦି ପାରିବେ ଆପଣ ସେ ସମୟରେ ଗୋଟେ କଳା ଚଷମା ପିନ୍ଧିବେ ଯାହାଫଳରେ ସୂର୍ଯ୍ୟଲୋକ ଆପଣଙ୍କ ଆଖିରେ ପଡ଼ିବ ନାହିଁ। ମୂଳ କଥା ହେଲା ଆପଣ ଖରାରେ ଯେତେ ସୀମିତ ଭାବରେ ଯେତେ କମ୍ ଭାବରେ ଯିବାକୁ ଚେଷ୍ଟା କରିବେ ଯିବେ, ଆଉ ସାଙ୍ଗରେ ପାଣି ବୋତଲ ନେଇଥିବେ, ଏ ସେଇ ପାଣି ବୋତଲରେ ଆଇଦର ଓଆରଏସ୍ ମିଶିଥିବ ବା ଲୁଣ ଲେମ୍ବୁ ଚିନି ମିଶିଥିବ, ଆପଣ ମଝିରେ ମଝିରେ ତାକୁ ପିଇ

0: ବେ ସାଦା ପାଣି ବି ପିଇପାରନ୍ତି। ଓଦାକନା କାହାକୁ ଲାଜ ନ କରି ସେତେବେଳେ ଓଦାକନା ଲୋକମାନେ ସବୁ ମୁଣ୍ଡରେ ଓଦାକନା ଗାମୁଛା ଓଦା ଗାମୁଛା ମୁଣ୍ଡରେ ଦେଇକି ଯାଉଥିଲେ। ନହେଲେ ଆଜିକାଲି ପିଲାମାନେ ଯୋଉ କହୁଛନ୍ତି ବା ଲୋକମାନେ ଟୋପି ପିନ୍ଧୁଛନ୍ତି, ଟୋପି ଗୋଟେ ପିନ୍ଧିକି ଯିବେ, ଧଳା କଲର୍ ରଙ୍ଗର ଟୋପି ପିନ୍ଧିକି ଯିବେ ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବେ। ଏହି ସମୟରେ ଭୋଜି ଭାତ ଏଡ଼ାଇଲେ ଭଲ, ମଦ୍ୟପାନ କରିବେ ନାହିଁ ଏବଂ ଧଳା ପୋଷାକ ପିନ୍ଧିବେ। ଆପଣ ଜାଣିଛନ୍ତି ଆମର ସ୍କୁଲରେ ପଢା ହଉଥିଲା ଯେ କ୍ରିକେଟର ମାନେ କାହିଁକି ଧଳା ପୋଷାକ ପିନ୍ଧନ୍ତି, ତେଣୁ ଏଇ ଧଳା ପୋଷାକ ପିନ୍ଧି ଏଇ ଯୋଉ ଅଂଶୁଘାତ ଜନିତ ଉତ୍ତାପର ଯୋଉ ଇଏଟା ଦେହ ଭିତରକୁ ଯିବାଟା ତାଦ୍ଵାରା କମ୍ ହେଇଯିବ, ଧଳାଟା ବିକିରଣ କରେ ତାପକୁ। ଏବଂ ସେ ସମୟରେ ଆପଣ ଯଦି ପାରିବେ ତରଭୁଜ ଏବଂ କାକୁଡ଼ି ସାଙ୍ଗରେ ନେଇଥିବେ ଖାଇପାରିବେ, ଏଇ ଟାଇପ୍ର ପଦକ୍ଷେପ ନେବେ। କୌଣସି ପ୍ରକାର ଆପଣ ଚେଷ୍ଟା କରିବେ ବାରମ୍ବାର ପାଣି ପିଇବେ, ଏହି ସମୟରେ କିନ୍ତୁ ଉତ୍ତାପ ଏବଂ ଅଧିକ ଶ୍ରମ କରିବା ପରିବେଶକୁ ଆପଣ ନ କଲେ ଭଲ।
1: ଅଂଶୁଘାତ ହେଲେ କଣ କରିବା ଉଚିତ ଏବଂ ତାର ପ୍ରତିକାର କିପରି କରାଯାଇ ପାରିବ ଏ ସମ୍ପର୍କରେ ଡାକ୍ତର ପ୍ରସନ୍ନ କୁମାର ରାଥର ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ରହି ସୁନ୍ଦର ଭାବରେ ବ୍ୟାଖ୍ୟା କଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଏବଂ ଆଜି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟି ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣିଲେ ସ୍ୱାସ୍ଥ୍ୟ ସମ୍ପଦ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଭାଇ ଭାଇ। କଣ୍ଠଦାନ କରୁଛନ୍ତି ଗୀତା ରୟ।

0: ବାଙ୍ଗ୍ରିପୋଷି ବିଧାୟିକା ମାନନୀୟା ସଞ୍ଜଳି ମୁର୍ମୁ ମହୋଦୟା, ରାଇରଙ୍ଗପୁର ବିଧାୟକ ମାନ୍ୟବର ଶ୍ରୀ ଜଲେନ ନାୟକ ମହୋଦୟ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନ୍ୟବର ଶ୍ରୀ ବୁଢ଼ାଲ ମୁର୍ମୁ ମହୋଦୟ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ ମହୋଦୟ ମଞ୍ଚରେ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଆରମ୍ଭରେ ମଞ୍ଚରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଅତିଥିମାନେ ଉଦ୍ଘାଟନ କରିଥିଲେ। ପରେ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ ମହୋଦୟ ଅତିଥିମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଏବଂ ଡୋକ୍ରା ଶିଳ୍ପର ଫଳକ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇ ତାଙ୍କର ଅଭିଭାଷଣ ରଖିଥିଲେ। ପରେ ପରେ ମୟୂରଭଞ୍ଜ ସାଂସଦ ମାନ୍ୟବର ଶ୍ରୀ ନବଚରଣ ମାଝୀ ମହୋଦୟ, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ମାନ୍ୟବର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନ୍ୟବର ଡକ୍ଟର ମୁକେଶ ମାହାଳିକ ମହୋଦୟ ନିଜ ନିଜର ଅଭିଭାଷଣରେ ମୟୂରଭଞ୍ଜ ତଥା ରାଜ୍ୟର କିଭଳି ପ୍ରଗତି ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ପରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା। ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ରଖି କହିଲେ,
1: ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ମୟୂରଭଞ୍ଜର ବିକାଶରେ ପଥରେ ଅଗ୍ରସର ହେଉଥିବା ଏ ପରିପ୍ରେକ୍ଷୀରେ ଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ ଐତିହାସିକ ଅଧ୍ୟାୟର ଶୁଭାରମ୍ଭ କରିବା ଏ ନିଶ୍ଚିତ ଭାବରେ ମୋ ପାଇଁ ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ। ବିପ୍ଲବୀ ଜନନାୟକ ଗୁରୁଗମିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁପ୍ରାଣିତ ଏହି ଅତ୍ୟାଧୁନିକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ ଯାହାର ଏବେ ଶୁଭ ଉଦ୍ଘାଟନ ହେବା ପାଇଁ ଯାଉଛି, କେବଳ ଏକ ଖୋଖାବାଡ଼ି ଇଏ ନୁହଁ, କେବଳ ବିଲ୍ଡିଂ ଏଭଳି ଏକ କେବଳ ଖାଲି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଭିତ୍ତିଭୂମି ଶିକ୍ଷା

ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାହାର ଏକ ନୂତନ ସମ୍ମାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଭିତରୁ ଇଏ ଅନ୍ୟତମ ସ୍ୱତନ୍ତ୍ରତା ଲାଭ କରିପାରିଛି। ଏହି ଆଧୁନିକ ସୁବିଧା ଉନ୍ନତ ନିଦାନ ସେବା ବିଶେଷଜ୍ଞ ଚିକିତ୍ସା ବିଭାଗ ଗୁରୁତର ଚିକିତ୍ସା ସୁବିଧା ଜରୁରୀକାଳୀନ ସେବା ଓ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଭାବରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କ ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏହି ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଇଏ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢଉଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି କିନ୍ତୁ ଆମ ସରକାର ସେଥିରେ ସୀମିତ ନାହାନ୍ତି। ଇଏ ଯେହେତୁ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ଏବଂ ସବୁଠାରୁ ଏ ଗଣେଶରାମ ସିଂ ଖୁଣ୍ଡିଆ ଆପଣଙ୍କର ଜଙ୍ଗଲ ପରିବେଶ ମନ୍ତ୍ରୀ କହୁଥିଲେ ସବୁଠାରୁ ଓଡ଼ିଶାର ବଡ଼ ଜିଲ୍ଲା ନିଶ୍ଚିତ ଭାବରେ ଇଏ ସବୁଠାରୁ ବଡ଼ ଜିଲ୍ଲା ଜୈବ ମଣ୍ଡଳ ଶିମିଳିପାଳିଟି ଅବସ୍ଥିତ ଏଠି ଅବସ୍ଥିତ ଅଛି। ଏଠାକାର କଳା ରଙ୍ଗର ବାଘ ସାରା ବିଶ୍ୱରେ ନିଆରା ଏଭଳି ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ କେବଳ ଏହି ମୟୂରଭଞ୍ଜରେ ଆମେ ଜୈବ ମଣ୍ଡଳ ଶିମିଳିପାଳ ଦେଖାଯାଆନ୍ତି। ଆମେ ତାଙ୍କୁ ଦେଖିଛନ୍ତି ଆମେ ଦେଖିଛନ୍ତି କି ମୁଁ ଜାଣିନାହିଁ କିନ୍ତୁ ଆମେ ଟିଭିରେ ଦେଖିଛନ୍ତି ଆମ ସେ ମାର୍କ ସତରେ ଦେଖିଛ ସେ ଦେଖିଛନ୍ତି ଭାରି ଖୁସିରେ ବି ଅଛନ୍ତି ଯାହା ପାଗ ଦେଖିଲେ ଖୁସି ସେ ଦେଖିଲା ମାତ୍ର ତୁମର ପୁରା ମଟିଭ ବି ଯାଉଥିବ ତାକୁ ଟିକେ ଝରକାର କରତାଳି ଦେଇକରି ଓଲଡ଼ି ଯାଇ ସ୍ୱାଗତ କରିବା। ଏ ମୟୂରଭଞ୍ଜବାସୀ ଆଜି ଆମେ ଗର୍ବିତ ଯେ ଏକ ବିରଳ ପ୍ରଜାତିର ମହାବଳ ବାଘ ଆମେ ଆମ ଗାଁରେ ଆମେ ସାଉତି ରଖିଛନ୍ତି ଆମ ଶିମିଳିପାଳ ଭିତରେ। ମୁଁ କହୁଥିଲି ଆମର ଜଙ୍ଗଲ ମନ୍ତ୍ରୀଙ୍କୁ କେବେ ଥରେ ଆମକୁ ଦେଖେଇ ଆଣୁ ପୁଣି ଏବେ ନ୍ୟୁଜରେ ବାହାରିଥିଲା ସେ ମହାବଳ ଭିତ୍ତିଭୂମି ଯେହେତୁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରେନ୍ସ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।

ପ୍ରଭୁନାଥଙ୍କର ବିଷୟରେ ଆପଣମାନଙ୍କ ଠାରୁ ମୁଁ ବେଶୀ ଜାଣିନାହିଁ। ଗୋଟିଏ ପ୍ରଭୁନାଥଙ୍କୁ ଏ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ପରଠାରୁ ହିଁ ବଢ଼ିଲା ପରଠାରୁ ଶିକ୍ଷା ସଂସ୍କୃତି ସମାଜ ସଚେତନ କ୍ଷେତ୍ରରେ ତାଙ୍କର ଅବଦାନ ପିଢ଼ି ପରେ ପିଢ଼ି ଆମକୁ ଆଜି ନିରନ୍ତର ଭାବରେ ପ୍ରେରଣା ଦେଇ ଆସୁଛି। ତାଙ୍କ ଜୀବନୀ ଆମକୁ ଶିଖାଇ ଥାଏ ଯେ ପ୍ରକୃତ ବିକାଶ ସେତେବେଳେ ହୋଇଥାଏ ଯେତେବେଳେ ବିକାଶ ସମାଜର ଶେଷ ଦାଣ୍ଡରେ ଥିବା ବ୍ୟକ୍ତି ପାଖରେ ଇଏ ପହଞ୍ଚିଥାଏ। ପଣ୍ଡିତ ରଘୁନାଥ ମୁର୍ମୁ ଏକ ଅବଣିତ ସମାଜ ଶିକ୍ଷା ବିକାଶର ଅନୁମତି ଦେଇଥିଲେ। ଗୁରୁଗମ୍ୟ ପଣ୍ଡିତ ରଘୁନାଥ ସମାଜ ପ୍ରତି ଅମୂଲ୍ୟ ଅବଦାନ ପାଇଁ ଆଜି ସମଗ୍ର ଓଡ଼ିଶା ଏବଂ ସମଗ୍ର ଭାରତବର୍ଷ ଆଜି ଗର୍ବିତ। ଆମ ମୟୂରଭଞ୍ଜ ଜିଲ୍ଲାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ଏଠାରେ ବହୁ ସଂଖ୍ୟାରେ ଜନଜାତି ଅଧାରୁ ଅଧିକ ଭାଇ ଭଉଣୀ ଆଜି ଏଠି ବାସ କରନ୍ତି। ତେଣୁ ଏହି ପ୍ରତିଷ୍ଠାନରେ ମୟୂରଭଞ୍ଜ ଜିଲ୍ଲା ପ୍ରତି ଏକ ସ୍ୱତନ୍ତ୍ର ଗୁରୁଦାୟିତ୍ୱ ରହିଛି। କମ୍ୟୁନିଟି ହେଲ୍ଥ ମାତୃ ଶିଶୁ ସ୍ୱାସ୍ଥ୍ୟ ସେବା ଜନସ୍ୱାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବା ଏ ନିଶ୍ଚିତ ଭାବରେ ମୁଁ ଏହା ଉପରେ ଦୃଢ ବିଶ୍ୱାସ ଏବଂ ଆସ୍ଥା ପ୍ରକଟ କରୁଛି। ଆମ ସରକାର ରାଜ୍ୟବାସୀଙ୍କର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରୟାସ ଇଏ ଜାରି ରହିଛି। ଗତ 2 ବର୍ଷ ଭିତରେ ଅର୍ଥାତ୍ ଲୋକଙ୍କର ସରକାର ଆପଣଙ୍କର ସରକାର ଆସିଲା ଓଡ଼ିଶାରେ ମେଡିକାଲ କ୍ଷେତ୍ରରେ ଅଧିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଅଧିକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରିବା ତାକୁ ଆମ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଓଡ଼ିଶା ମେଡିକାଲ କଲେଜର ସମ୍ପ୍ରସାରଣ ଶିକ୍ଷା କ୍ଷେତ୍ରରେ ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧି କରିବା ଗ୍ରାମାଞ୍ଚଳ ସହରାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା କରିକି 24 ଘଣ୍ଟିଆ ମେଡିସିନ ଦେବା ସହିତ ଚିକିତ୍ସା ଦେବାର ସେବା ଦେବାର ସୁବିଧାକୁ ପୁରା ପହଞ୍ଚାଇ ଆପଣଙ୍କ ପାଖରେ ପାଖରେ ପହଞ୍ଚାଇବା ଏବଂ ମାଗଣା ଗୁଣାତ୍ମକ ଚିକିତ୍ସା ସୁବିଧା ପହଞ୍ଚାଇବା କ୍ଷେତ୍ରରେ ଆଜି ଆମ ସରକାର ଅଭୂତପୂର୍ବ ସଫଳତା ଲାଭ କରିବା ପାଇଁ ଯାଉଛି। ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ରାଜ୍ୟର 1,30,00,000 ଏ ପରିବାରର 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ନାମୀ ଦାମୀ ଅର୍ଥାତ 25,000 ଅଧିକ ଇଏ ହସ୍ପିଟାଲରେ ଚିକିତ୍ସା ଦେବାର ନିଃଶୁଳ୍କ ଚିକିତ୍ସା ଦେବାର ସୁବିଧା ଉଭୟ ସରକାରୀ ବେସରକାରୀ ହସ୍ପିଟାଲରେ ମାଗଣାରେ ନିଃଶୁଳ୍କରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଇଏ ବ୍ୟବସ୍ଥା ଆଜି ଆମ ସରକାର ଆଜି ଜାରି କରୁଛନ୍ତି। ଆପଣ ଯେଉଁ ବି ଚିକିତ୍ସା ହେବା ପାଇଁ ଚାହିଁବେ ଭାରତବର୍ଷର କାର୍ଡ ଦେଖିଲେ ଆପଣ ଚିକିତ୍ସା ହେଇପାରିବେ। ଆମ ସରକାର ଆସିବାର ମାତ୍ର 23 ମାସ ମଧ୍ୟରେ ପୁଣି ଆମେ 3 ଜିଲ୍ଲାରେ ଅର୍ଥାତ୍ ଯାଜପୁର କନ୍ଧମାଳ ଏବଂ ଖାରଚେରିରେ 3 ନୂଆ ମେଡିକାଲ କଲେଜକୁ ଆମେ ତାର ଶୁଭ ଉଦ୍ଘାଟନ କରି କାର୍ଯ୍ୟକ୍ରମ କରାଇବାରେ ସଫଳ ହୋଇପାରିଛୁ। ଏଥିସହିତ ଏ 3 ମେଡିକାଲ କଲେଜ ଉଦ୍ଘାଟନ କରିବା ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକ ମନେ କରୁଥିବା 4 ଜିଲ୍ଲାରେ 4 ମେଡିକାଲ କଲେଜ ଆମର ପ୍ରତିଶ୍ରୁତି ଥିଲା ଏବଂ ସେ ପ୍ରତିଶ୍ରୁତିକୁ ପୂରଣ ମଧ୍ୟ ଆମେ କରିଛନ୍ତି ଏବଂ ସେଥିମଧ୍ୟରୁ ନବରଙ୍ଗପୁରରେ ଗତ ଫେବୃଆରୀ ମାସରେ ମେଡିକାଲ କଲେଜ ସ୍ଥାପନ ପାଇଁ ଗୋଟିଏ ଯାଇଥିଲେ ସେଠି ଶୁଭ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆମେ ସେଠି ଶୁଭ ଦେଇକି ରଖିଛୁ। ଗୌରବ ଆୟୁର୍ବେଦ ମହାବିଦ୍ୟାଳୟ ତାକୁ କିଭଳି ଭାବରେ ପୁନରୁଦ୍ଧାର କରାଯିବ ଆଉ ସେଥିପାଇଁ ଜିଲ୍ଲାବାସୀଙ୍କ ତରଫରୁ 2 ମନ୍ତ୍ରୀଙ୍କ ତରଫରୁ ଏ ଦାବି ମଧ୍ୟ ରଖାଯାଇଛି। ନିଶ୍ଚିତ ଭାବେ ଆମେ ସେଥିପାଇଁ ଗୋଟିଏ ଯୋଜନା ମଧ୍ୟ ରଖିଛୁ ଏ ମୟୂରଭଞ୍ଜ ଜିଲ୍ଲା ପାଇଁ। ଏ ନୂତନ ପ୍ରସ୍ତାବିତ ପ୍ରକଳ୍ପର ନାଁ ହେଉଛି ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ 50-bedded ରହିବ। ଏହା ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ଯେଉଁ 50-bedded ହେବ ଏଇଟା ଓଡ଼ିଶାରେ କାହିଁ ନାହିଁ। ଇଏ ପ୍ରଥମ ଥର କରି ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ଇଏ ଓଡ଼ିଶାର ପ୍ରଥମ ଥର ହେଇକରି ଏ ବାରିପଦାରେ ହେବ। ଇଏ ଆପଣମାନଙ୍କର ପାଇଁ ଇଏ ଆୟୁର୍ବେଦିକ ଏବଂ ନିଶ୍ଚିତ ଭାବରେ ଆପଣଙ୍କର ଅବ୍ୟବତି ପାଇଁ ଇଏ 11 ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏ ନିଶ୍ଚିତ ଭାବରେ ଇଏ ନିର୍ବାହ କରିବ। ସେହିଭଳି ଭାବରେ ଆମର ଏଠି ଗୋଟିଏ ବସ୍ ଟର୍ମିନାଲ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାର୍ଯ୍ୟକାରୀ ହେବା ପାଇଁ ଯାଉଛି। ତାକୁ ଅଧିକ ଅନୁଦାନ ଦେଇକି ତାକୁ ଏକ ବହୁତ ବଡ଼ ଏବଂ ଏକ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ କରିବା ପାଇଁ ପ୍ରସ୍ତାବ ଦେଇଅଛି। ତାକୁ ନିଶ୍ଚିତ ଭାବରେ ଆମ ସରକାର ବିଚାର କରି ଆବଶ୍ୟକ ଅର୍ଥ ମଧ୍ୟ ମଞ୍ଜୁର କରିବା ପାଇଁ ଇଏ ନିଷ୍ପତ୍ତି ନେବ ସେଥିପାଇଁ ଆମେ ବିଚାର କରିଦେବୁ। ସେହିଭଳି ବାରିପଦା ବୁଢ଼ାବଳଙ୍ଗ ନଦୀ ଇଏ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱରେ ଏକ ରିଭର ଫ୍ରଣ୍ଟ ଯେମିତି ନରେନ୍ଦ୍ର ମୋଦିଜୀ ତାଙ୍କର ଅହମ୍ମଦାବାଦରେ କରିଛନ୍ତି ରିଭର ଫ୍ରଣ୍ଟ ସେହିଭଳି ଭାବରେ